ଆକାଶବାଣୀ କେନ୍ଦୁଝର, ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 11 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 1 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେବ୍ 199.3 ମିଟର ତଥା 1584 କିଲୋ ହର୍ଚ୍ଚ ଯୋଗେ ଏବଂ FM ବ୍ୟାଣ୍ଡରେ 101.1 ମେଗା ହର୍ଚ୍ଚ ଯୋଗେ।

0: ମନକୁ ଭଗବାନଙ୍କ ମହିମା ଯଶ ସୌନ୍ଦର୍ଯ୍ୟରେ ଛାଞ୍ଚାରି ପକାଅ, ମନ ବନ୍ଧନର ଶିକୁଳିରୁ ମୁକ୍ତିର ସାଧନ ହୋଇପାରିବ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ମୁନୀଷ ଶର୍ମା।

କଳା ଦିଅଁ ତୋତେ କଳାରେ ଲମ୍ବାଇ ନିଦକି ଚାଲୁଛି ବାଟ, ଯେଉଁଦିନ ତୋର ସାହା ତୁଟିଯିବ ସରିଯିବ ସବୁ ନାଟ। ନୈବେଦ୍ୟର ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି, କଣ୍ଠଶିଳ୍ପୀ ସେବାରାଣୀ ମହାପାତ୍ର, ଶିଳ୍ପୀଙ୍କ କଣ୍ଠରେ ଶିବକୁମାର ରଥଙ୍କ ଗୀତ ରଚନା।

କାଳିଆ ପରି ମୋ କିଏ ଅଛିରେ, ମୋ ଆଖିରୁ ଯେବେ ଲୁହ ଝରିଯାଏ, ନିଜ ହାତେ ସିଏ ଦିଏ ପଛିରେ। କାଳିଆ ପରି ମୋ କିଏ ଅଛିରେ। ପରବର୍ତ୍ତୀ ଭକ୍ତିଗୀତ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ କଣ୍ଠରେ ଶୁଣନ୍ତୁ ଯତୀନ୍ଦ୍ରନାଥ ହୁଇଙ୍କ ଗୀତ ରଚନା।

କାଳିଆ କଳା ତ ଚିକ୍କଣ କଳା, କେଉଁଠୁ ଆଣିଲା କିଏ ତୋ ପାଇଁ ସେ କଳା ଚାଦେହେ ଲାଗିଯାଏ ଥରେ, ଆଉ ତା ଦେହରୁ ଛାଡ଼ଇ ନାହିଁ। ଏଥର ଶିଳ୍ପୀ ଇତିଶ୍ରୀ ଦାସ ଗାଇଛନ୍ତି ବାବାଜୀ ଚରଣଙ୍କ ଗୀତ ରଚନାରୁ।

କେତେ ଆଶାନେଇ ଆସିଛି ମୁଁ ଧାଇଁ ତୁମରି ଦେଉଳ ଦ୍ୱାରେ, ନବଘନକାନ୍ତି ଦେଖିଲେ ମୁକ୍ତି ପାଇବିରେ ଜୀବନରେ। ଏଥର ଶିଳ୍ପୀ ଗୋପ ବିହାରୀ ତ୍ରିପାଠୀ ଗାଇଛନ୍ତି ଦୁର୍ଗାଚରଣ ପଟ୍ଟନାୟକଙ୍କ ଗୀତ ରଚନାରୁ।

କୃପା ନ କରି ତୁ କପଟ କରିଲେ ମୁଁ ସିନା ଯିବି ମରି, ଭଙ୍ଗା ନୌକାରେ ଭବସାଗରରେ କେମିତି ହୋଇବିପାରି। ନୈବେଦ୍ୟର ଅନ୍ତିମ ଅର୍ଘ୍ୟ। ସଙ୍ଗୀତା ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ପ୍ରଫୁଲ୍ଲ କୁମାର ଜେନାଙ୍କ ଗୀତ ରଚନା।

0: ଆଜି ପାଇଁ ଏଇଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ସେବାରାଣୀ ମହାପାତ୍ର, ଅକ୍ଷୟ କୁମାର ଆଚାର୍ଯ୍ୟ, ଇତିଶ୍ରୀ ଦାସ, ଗୋପବିହାରୀ ତ୍ରିପାଠୀ ଏବଂ ସଙ୍ଗୀତା ପଣ୍ଡା। ଗୀତ ରଚନା କରିଥିଲେ ଶିବକୁମାର ରଥ, ଯତୀନ୍ଦ୍ରନାଥ ହୁଇ, ବାବାଜୀ ଚରଣ, ଦୁର୍ଗାଚରଣ ପଟ୍ଟନାୟକ ଏବଂ ପ୍ରଫୁଲ୍ଲ କୁମାର ଜେନା। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।

0: ଶ୍ରୀମଦ୍ ଭାଗବତ ମହାପୁରାଣରୁ ପ୍ରମୁଖ ଶିକ୍ଷଣୀୟ ବିଶୁଦ୍ଧ ବୈରାଗ୍ୟ ପ୍ରସଙ୍ଗଟିଏ ଉପସ୍ଥାପନ କରୁଛି। କଳିଯୁଗର ପ୍ରଭାବରେ ଧର୍ମାତ୍ମା ରାଜା ପରୀକ୍ଷିତଙ୍କ ଦ୍ୱାରା ଶମୀକ ଋଷି ଧ୍ୟାନସ୍ଥ ଅବସ୍ଥାରେ ଅପମାନିତ ହୋଇଥିଲେ। ପୁତ୍ର ଶୃଙ୍ଗିମୁନିଙ୍କ ଦ୍ୱାରା ରାଜା ପରୀକ୍ଷିତ ସାତ ଦିନରେ ମୃତ୍ୟୁବରଣ କରିବାର ଅଭିଶପ୍ତ ହେଲେ। ଶୃଙ୍ଗିମୁନି ଅବଶ୍ୟ ତାଙ୍କର ଶିଷ୍ୟ ଓ ପୁତ୍ର ଧର୍ମ ପାଳନ କରିଥିଲେ। ଏହି ସମସ୍ତ ବିଷୟକୁ ଅବଗତ ହୋଇ ଶମୀକ ଋଷି ପୁତ୍ର ଶୃଙ୍ଗିକୁ ବୁଝାଇ କହିଲେ, ପୁତ୍ର, ଭଗବାନଙ୍କ ଭକ୍ତି କରିବା ଆମର ପରମ ସାଧନା। ଭକ୍ତ ପକ୍ଷରେ କାହାରିକୁ ପ୍ରତିଶୋଧ ପରାୟଣ ହୋଇ ଅଭିଶାପ ଦେବା ଉଚିତ ନୁହେଁ। ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଅପମାନ, ଆକ୍ଷେପ ଆଦିରେ ଭକ୍ତିମାନ ବ୍ୟକ୍ତି ପ୍ରତିକ୍ରିୟା ଶୂନ୍ୟ ହୋଇ ଅବିଚଳିତ ସ୍ଥିତିରେ ରହିଥିବା ଆବଶ୍ୟକ। ଏହି ସମସ୍ତ ବିଷୟକୁ ବୁଝି ମୁନିକୁମାର ବହୁତ ପଶ୍ଚାତ୍ତାପ କରିଥିଲେ। ରାଜା ପରୀକ୍ଷିତଙ୍କ ଦ୍ୱାରା ହୋଇଥିବା ଅପବ୍ୟବହାର ପ୍ରତି ଶମୀକ ଋଷି ଆଦୌ ମନରେ ଧରିନଥିଲେ। ଶମୀକ ଋଷିଙ୍କ ଦ୍ୱାରା ପରୀକ୍ଷିତ ମହାରାଜ ତାଙ୍କର ସାତ ଦିନରେ ମୃତ୍ୟୁ ହୋଇଯିବା କଥା ଶୁଣି ସେ ସାଧାରଣ ବ୍ୟକ୍ତି ପରି ଆଦୌ ବିଚଳିତ ହୋଇନଥିଲେ। ଗୀତାରେ ଭଗବାନଙ୍କ ଉକ୍ତି ଅନୁସାରେ ସେ ମୃତ୍ୟୁକୁ ମଧ୍ୟ ଭଗବାନଙ୍କ ସ୍ୱରୂପରେ ଦେଖୁଥାନ୍ତି। ଧର୍ମାତ୍ମା ରାଜା ପରୀକ୍ଷିତ ଇହଲୋକ ଓ ପରଲୋକର ସମସ୍ତ ବିଷୟ ଭୋଗ୍ୟ ପଦାର୍ଥକୁ ତୁଚ୍ଛ ଓ ତ୍ୟାଜ୍ୟ ବୋଲି ସେ ବୁଝିସାରିଥିଲେ। ଭଗବାନ ସ୍ୱୟଂ ସ୍ୱାମୀ କୁହନ୍ତି, ପ୍ରତ୍ୟେକ ପ୍ରତିକୂଳ ସ୍ଥିତିରେ ଅନୁକୂଳ ଦର୍ଶନ କରିବା ଜ୍ଞାନୀ ଭକ୍ତମାନଙ୍କର ସ୍ୱଭାବ ସିଦ୍ଧ ହୋଇଥାଏ। ରାଜା ପରୀକ୍ଷିତ ନିଜର ଦୋଷକୁ ସ୍ୱୀକାର କରିବା ସହିତ ପ୍ରାଣଦଣ୍ଡକୁ ମଧ୍ୟ ସହର୍ଷ ଗ୍ରହଣ କରିଥିଲେ। ହେଲେ ଶମୀକ ଋଷି ତାଙ୍କର ଦୋଷ ଦର୍ଶନ ନ କରି ଏହାସବୁ ସମୟର ପ୍ରଭାବ ବୋଲି ଦର୍ଶାଇଥିଲେ ଏବଂ ଅମୃତତ୍ଵ ପ୍ରତି ନିମିତ୍ତ ତୁରନ୍ତ ପ୍ରଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ରାଜା ପରୀକ୍ଷିତ ନିଶ୍ଚିତ ହେଲେ ଯେ ଭଗବାନ ବିଶେଷ କୃପା କରି ମୋ ପାଇଁ ଏପରି ବ୍ୟବସ୍ଥା ରଚନା କଲେ। ତେଣୁ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣ କମଳର ଧ୍ୟାନରେ ନିୟୋଜିତ ହେବାକୁ ସର୍ବଶ୍ରେଷ୍ଠ ମନେ କରି ସମସ୍ତ ବିଷୟରୁ ଆସକ୍ତି ତ୍ୟାଗ ପୂର୍ବକ ଆମରଣ ନିରାହାର ରହିବାର ସଂକଳ୍ପ ନେଇ ପତିତ ପାବନୀ ଗଙ୍ଗା ତଟରେ ଏକାଗ୍ରଚିତ୍ତରେ ବସିଗଲେ। ମୃତ୍ୟୁକୁ ସଦା ଆଖି ଆଗରେ ରଖି ନିତ୍ୟ ନିରନ୍ତର ପରମାତ୍ମା ସ୍ମରଣ କରିବା ମୁମୁକ୍ଷୁ ବ୍ୟକ୍ତିର ଶ୍ରେଷ୍ଠ ସାଧନ ହୋଇଥାଏ। ହେ ମହାମାନବ, ଜୀବନର ଚରମ ଲକ୍ଷ୍ୟ ପରମାତ୍ମା ଉପଲବ୍ଧି। ମୃତ୍ୟୁ ଲୋକରୁ ଅମୃତତ୍ଵ ପ୍ରାପ୍ତି ନିମିତ୍ତ ସତତ କର୍ତ୍ତବ୍ୟ ସାଧନ ଆବଶ୍ୟକ, କିନ୍ତୁ ବିଡ଼ମ୍ବନା ଏହିକି ଯେ ମନୁଷ୍ୟ ମୃତ୍ୟୁକୁ ଭୁଲିଯାଏ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୃତ୍ୟୁକୁ ଦେଖୁଥିଲେ ମଧ୍ୟ ନିଜର ଅନିବାର୍ଯ୍ୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରେ ନାହିଁ। ଯେ ମୃତ୍ୟୁକୁ ନିରନ୍ତର ମନେ ରଖିଥାଏ ତାହାର ଭଗବତ ପ୍ରୀତି ସତତ ସ୍ମୃତି ରହିଥାଏ। ସେହି ମୃତ୍ୟୁ ସ୍ମୃତିରେ ପରୀକ୍ଷିତ ମହାରାଜ ଭଗବତ ପ୍ରୀତି ପ୍ରାପ୍ତ ହୋଇଛନ୍ତି। ଉପସ୍ଥିତ ମହାତ୍ମାମାନଙ୍କ ଗହଣରେ ବିଦ୍ୟମାନ ମହାମୁନି ଶୁକଦେବଙ୍କୁ ପ୍ରାର୍ଥନା କରି କହୁଛନ୍ତି, ହେ ପରମ ଗୁରୁଦେବ, ଯାହା ସମସ୍ତଙ୍କ ପାଇଁ ଦୁର୍ଲଭ ତାହା ଯେ ମୋତେ ସନ୍ଥ କୃପାରୁ ସହଜରେ ପ୍ରାପ୍ତ ହୋଇଗଲା। ମୋର ମୃତ୍ୟୁକୁ କିମ୍ବା ପୁନର୍ଜନ୍ମକୁ ଭୟ ନାହିଁ, ମୋର ଭୟ କେବଳ ପରମାତ୍ମା ବିସ୍ମୃତିକୁ। ମୋତେ ଯେଉଁ ପ୍ରକାର ଶରୀରରେ ଜନ୍ମ ମିଳୁ ତାହା ଭଗବାନଙ୍କର ଇଚ୍ଛାରେ, ହେଲେ ମୋର ଇଚ୍ଛା ପ୍ରତି ଜନ୍ମରେ ମୋର ମତି ଦଣ୍ଡେ ନ ଛାଡ଼ୁ ତୁମ୍ଭ ଭକ୍ତି। ହେ ଉତ୍ତମ ସ୍ୱଭାବଯୁକ୍ତ ଜଗତ କଲ୍ୟାଣ ମହାପୁରୁଷଗଣ, ଆପଣମାନେ କୃପା କରି ଏହି ପ୍ରୟାଣ ସମୟରେ ମୋତେ ଭଗବାନଙ୍କର ରସମୟୀ ଲୀଳାଚରିତ ଶ୍ରବଣ କରାନ୍ତୁ, ଯଦ୍ୱାରା ମୋର ପରମଗତି ଲାଭ ହେବ। ଏଥିପାଇଁ ଗୀତାରେ ଭଗବାନ କୁହନ୍ତି, ପ୍ରୟାଣ ସମୟରେ ଯେବେ ଜୀବକୁ ଭଗବତ ସ୍ମରଣ ହୋଇଥାଏ ତେବେ ଏହା ନିଃସଂଶୟ ଯେ ସେ ନିଶ୍ଚୟ ଭଗବତ ସ୍ୱରୂପକୁ ପ୍ରାପ୍ତ ହୋଇଯାଏ। ହେଲେ ତାହା ସମ୍ଭବ ହେବ କେମିତି? ଶରୀରରେ ସାମାନ୍ୟ କିଛି ଆଘାତ ହୋଇଥିଲେ ମନରେ କେତେ ଅସ୍ଥିରତା ତଥା ବ୍ୟାକୁଳିତ ହୁଏ, ଏକଥା ସମସ୍ତେ ଜାଣନ୍ତି। ତେବେ ମୃତ୍ୟୁ ସମୟର ଅକଥନୀୟ ଯନ୍ତ୍ରଣା ଭିତରେ ମନର ସ୍ଥିରତା ଆସିବ କିପରି? ଯେବେ ବାଲ୍ୟ ଜୀବନରୁ ପରମାର୍ଥ ଭାବନାରେ ମନ ଅଭ୍ୟାସ ଥିବ ତେବେ ପ୍ରୟାଣ ସମୟରେ ସ୍ୱତଃ ସ୍ମୃତି ଜାଗ୍ରତ ହେବ। ମୃତ୍ୟୁକୁ ଭୟ କରି ରାଜା ପରୀକ୍ଷିତ ବ୍ୟାକୁଳିତ ହୋଇନଥିଲେ, ସେ କେବଳ ପରମାତ୍ମ ସ୍ଥିତି ପ୍ରାପ୍ତି ନିମିତ୍ତ ବ୍ୟାକୁଳିତ ଥିଲେ। କିନ୍ତୁ ମାତ୍ର ସାତ ଦିନ ଭିତରେ ସେ କିପରି ପରମାର୍ଥ ସ୍ଥିତି ପାଇପାରିବେ, ଏଥିପାଇଁ ସେ ଅଧିକ ଚିନ୍ତିତ ଥିଲେ। ବ୍ୟାକୁଳତା ହିଁ ପରମପଦ ପ୍ରାପ୍ତି। ଭଗବାନ ଏମିତି ଏକ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି ଯେଉଁ ସମୟରେ ପୂର୍ଣ୍ଣ ବୈରାଗ୍ୟ ଚେତନାରେ ରହି କେବଳ ତାଙ୍କୁ ହିଁ ପାଇବାକୁ ତୀବ୍ର ବ୍ୟାକୁଳିତ ହୋଇପାରିବା। ସ୍ୱାର୍ଥ ଭିତରେ ସୃଷ୍ଟିକୁ ଉପଭୋଗ କରିବା ପାଇଁ ମନୁଷ୍ୟର ପ୍ରବଳ ପ୍ରୟାସ ହୋଇଥାଏ, ହେଲେ ପରିପୂର୍ଣ୍ଣତା ପାଇପାରିନଥାଏ। କିନ୍ତୁ ପରମାର୍ଥ ରୀତିରେ ସୃଷ୍ଟିକୁ ଉପଯୋଗ କରି ସ୍ରଷ୍ଟାଙ୍କୁ ପାଇବା ନିମିତ୍ତ ପ୍ରୟାସ କଲେ ସେ ନିଶ୍ଚିତ ପୂର୍ଣ୍ଣଶାନ୍ତ ସ୍ଥିତିକୁ ପ୍ରାପ୍ତ ହେବ, ତାହା ହିଁ ପରମାତ୍ମା ପ୍ରାପ୍ତି। ଏଥିପାଇଁ କେବଳ ଗଭୀର ହୃଦୟରୁ ପ୍ରବଳ ଇଚ୍ଛାଶକ୍ତି ଆବଶ୍ୟକ। ଆଜି ରାଜା ପରୀକ୍ଷିତଙ୍କ କ୍ଷେତ୍ରରେ ତାହା ହିଁ ହୋଇପାରିଲା, ଯଦ୍ୱାରା ମୁନିକୁମାରଙ୍କ ଅଭିଶାପରେ ତକ୍ଷକ ଆସି ତାଙ୍କୁ ଯଥାସମୟରେ ଦଂଶନ କରିଥିଲେ ମଧ୍ୟ ସେ ତାହା ଅନୁଭବ କରିପାରିନଥିଲେ। ଅର୍ଥାତ୍ କେବଳ ଶ୍ରବଣ ଭକ୍ତି ଦ୍ୱାରା ମୃତ୍ୟୁ ଆସିବା ପୂର୍ବରୁ ସେ ଅମୃତତ୍ଵ ପଦରେ ପ୍ରତିଷ୍ଠିତ ହୋଇସାରିଥିଲେ, ଯାହା ସମସ୍ତ ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ହେବା ଆବଶ୍ୟକ। ସେଥିପାଇଁ ମହତ ଜନମାନେ କୁହନ୍ତି, ଜୀବ ଗଲାବେଳେ ଜୀବ ଯହିଁକି, ଜିଇଁ ଥାଉ ଥାଉ ଯାଉ ତହିଁକି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ।

ହଂସ ରୂପରେ ହରି ନାରଦଙ୍କୁ ଭକ୍ତିତତ୍ତ୍ୱ ଶିକ୍ଷା ଦେଲେ। ଧନ୍ୱନ୍ତରୀ ରୂପ ଧରି ଆୟୁର୍ବେଦ ଦ୍ୱାରା ପ୍ରାଣୀମାନଙ୍କ ରୋଗ ଦୂର କଲେ। ପରଶୁରାମ ରୂପରେ କ୍ଷତ୍ରିୟ ବିନାଶ କଲେ। ଇକ୍ଷ୍ୱାକୁ ବଂଶରେ ରାମ ରୂପେ ଜନ୍ମି ସୀତା ଓ ଲକ୍ଷ୍ମଣଙ୍କ ସହ ବନବାସୀ ହେଲେ। ସୀତାଙ୍କୁ ରାବଣ ଚୋରି କରିବାରୁ ତାକୁ ଯୁଦ୍ଧରେ ମାରିଲେ। ଧରଣୀର କଷ୍ଟ ଦେଖି ଦେବତାମାନଙ୍କ ସ୍ତୁତି ଯୋଗୁଁ ଶ୍ରୀକୃଷ୍ଣ ରୂପରେ ଜନ୍ମ ନେଲେ। ତିନି ଦିନରେ ପୁତନା ମାସକ ବେଳେ ଶକଟାକୁ ବଧ କଲେ। ମାତା ଯଶୋଦାଙ୍କ ବନ୍ଧନରୁ ମୁକୁଳିବା ପାଇଁ ରୋଳ ସହିତ ଯାଇ ଜାମଳାର୍ଜୁନ ଭାଙ୍ଗି ନଳକୁବେରଙ୍କୁ ଉଦ୍ଧାର କଲେ। କାଳୀୟ ଦଳନ କଲେ ଏବଂ ପ୍ରଳୟ ଅଗ୍ନି ପାନ କଲେ।

0: ଶେଷ ହେଲା ଅଦେବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବରାଣୀ ମହାପାତ୍ର। ବେତାର ସମ୍ବୋଧନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଫସଲରେ ଘାସୁଆ ରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡାକ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅମଳ ପରେ ଚିନାବାଦାମକୁ ପଲିଥିନ୍ଯୁକ୍ତ ବସ୍ତାରେ ସାଇତି ରଖନ୍ତୁ। ପଲିଥିନ୍ଯୁକ୍ତ ବସ୍ତା ଭିତରକୁ ବାହାରର ଆର୍ଦ୍ରତା ସହଜରେ ପଶିପାରେ ନାହିଁ। 30 କିଲୋଗ୍ରାମ ବିହନ ପାଇଁ 250

ସକାଳ 7:25 ରେ ପ୍ରଚାର କରିବୁ ଭକ୍ତିଗୀତ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ହୋ ଗୀତ। ସକାଳ 7:30 ରେ ପରିବେଷଣ କରିବେ ଲକ୍ଷ୍ମୀ ମୁଣ୍ଡା ଏବଂ ସାଥୀ କଳାକାର। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସକାଳ 8:30 ରେ ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ 10:02 ରେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1296 ଭାଗ ଶୁଣିପାରିବେ। ପୂର୍ବାହ୍ନ 10:30 ରେ ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଦିନ 1:20 ରେ। ଆଜିର ବିଷୟ ପିତାମାତା ଚଳନ୍ତି ଦେବତା। ଏ ସମ୍ପର୍କରେ ରାଜଲକ୍ଷ୍ମୀ ପାଳୀଙ୍କ ସହିତ ସାକ୍ଷାତକାର ଶୁଣିପାରିବେ।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5ଟାରେ ସନ୍ଧ୍ୟା 5ଟା ବାଜି 30 ମିନିଟ୍ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତ କ୍ରମରେ ଶୁଣିବେ ହୋ ଗୀତ। ବନସରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6ଟା ବାଜି 2 ମିନିଟ୍ରେ ପରିବେଷଣ କରିବେ ଲାଲମୋହନ ହାଇବ୍ରୁ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6ଟା ବାଜି 10 ମିନିଟ୍ରେ ଏବଂ କାର୍ଯ୍ୟକ୍ରମ ଯୁବଶକ୍ତି ସକାଳ ରାତି 6ଟା ବାଜି 30 ମିନିଟ୍ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7ଟାରେ। ରାତି 7ଟା ବାଜି 30 ମିନିଟ୍ରେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଦେଶବନ୍ଧନ ଶୁଣିବେ ରାତି 8ଟାରେ। ରାତି 8ଟା ବାଜି 15 ମିନିଟ୍ରେ ପ୍ରଚାର କରିବୁ ଝୁମର। ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣି ରାତି 10ଟାରେ। ପରିବେଷଣ କରିବେ ଶିବପ୍ରସାଦ ସାହୁ ଏବଂ ସାଥୀ କଳାକାର। ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10ଟା ବାଜି 30 ମିନିଟ୍ରେ। ସ୍ୱତନ୍ତ୍ର ଦ୍ୱିଭାଷୀ କାର୍ଯ୍ୟକ୍ରମ ସିରିଜ୍ ବାରବର୍ଷର ସରକାର ରିଲେ କରି ପ୍ରଚାର କରିବୁ ରାତି 11ଟା ବାଜି 10 ମିନିଟ୍ରେ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷ ଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡ଼ୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ 8:00 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6 ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ। ପୂର୍ବରୁ ଏହା CDA Sector 6 ସ୍ଥିତ ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ 2 ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟାବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12.50 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ 1ରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚମ୍ପିଅନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୁମାର ଅରଜ୍ୟୋତି।
2: କେଉଁ ଅନାଦିକାଳରୁ ନିଜର ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ଦୁଗ୍ଧ ମାନବ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ଏକ ସମ୍ପୂର୍ଣ୍ଣ ଆହାର ହିସାବରେ ଗ୍ରହଣ କରାଯାଏ, କାରଣ ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ଯାହାକି ଶରୀରର ପୋଷଣ କରିବା ସହିତ ଆମକୁ ଜୀବନ ଧାରଣ

0: ଅତିରିକ୍ତ ଶକ୍ତି ଯୋଗାଇଥାଏ ତଥା ଆମର ବ୍ୟାଧି କ୍ଷମତାକୁ ବଢ଼ାଇବା ସହିତ ଆମ ଶରୀରର ସୁସ୍ଥାବସ୍ଥାକୁ ବଜାୟ ରଖିଥାଏ। ଦୁଗ୍ଧ କହିଲେ ଆମେ ସାଧାରଣତଃ ଗୋଦୁଗ୍ଧକୁ ହିଁ ବୁଝିଥାଉ। ଦୁଗ୍ଧରେ ଯେଉଁ ପୋଷକ ତତ୍ତ୍ୱ ଗୁଡ଼ିକ ରହିଛି ସେଗୁଡ଼ିକ ହେଲା ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ସ୍ନେହସାର ବା ଫ୍ୟାଟ୍, ବିବିଧ ପ୍ରକାରର ଏନ୍ଜାଇମ୍ସ ବା ସନ୍ତ୍ୱରକ, ବିବିଧ ପ୍ରକାରର ଜୀବସାର ବା ଭିଟାମିନ୍ସ ଯେପରିକି ଭିଟାମିନ୍ ଏ, ଭିଟାମିନ୍ ଡି, ନିଆସିନ୍, ରାଇବୋଫ୍ଲାଭିନ୍, ଥାୟାମାଇନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12, ପ୍ୟାଣ୍ଟୋଥେନିକ୍ ଏସିଡ୍ ଏବଂ ଫଲିକ୍ ଏସିଡ୍ ଇତ୍ୟାଦି। ଦୁଗ୍ଧରେ ବିବିଧ ପ୍ରକାରର ଖଣିଜ ଲବଣ ବା ମିନେରାଲ୍ସ ମଧ୍ୟ ରହିଛି ଯେପରିକି କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି। ଆଉ ମଧ୍ୟ ଦୁଗ୍ଧରେ କୋଲେଷ୍ଟେରଲ୍ ତଥା ବେନିଫିସିଆଲ୍ ବ୍ୟାକ୍ଟେରିଆ ବା ସହଜୀବୀ ବୀଜାଣୁ ମଧ୍ୟ ରହିଛି ଯାହାକି ଆମ ଶରୀରର ବ୍ୟାଧି କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଦୁଗ୍ଧକୁ ପ୍ରଥମେ ଚୁଲିରେ ଫୁଟାଇବା ପରେ ଖାଦ୍ୟ ଆକାରରେ ଗ୍ରହଣ କରିବା ଉଚିତ, କାରଣ ଏହାକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ଜୀବାଣୁ ବିନାଶ ହୋଇଥାନ୍ତି। ଏକ ଭାଗ ଦୁଗ୍ଧ ସହିତ ଅର୍ଦ୍ଧେକ ଭାଗ ଜଳ ମିଶାଇ ଏହାକୁ ଫୁଟାଯାଏ। ସମସ୍ତ ମିଶିଥିବା ଜଳ ବାଷ୍ପୀଭୂତ ହେବା ପରେ ଦୁଗ୍ଧକୁ ଚୁଲିରୁ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଇଥାଏ। ଏହିପରି ଭାବରେ ପ୍ରସ୍ତୁତ ଦୁଗ୍ଧ ସହଜରେ ହଜମ ହୋଇଥାଏ ତଥା ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ମଧ୍ୟ ହିତକାରୀ ହୋଇଥାଏ। ତେବେ ଆଜିକାଲି ବଜାରରେ ପାଶ୍ଚରାଇଜ୍ଡ ଦୁଗ୍ଧ ଉପଲବ୍ଧ ଯାହାକି ଆଧୁନିକ ଉପାୟରେ ବିଶୋଧିତ ହୋଇଥାଏ, ଯାହାକୁ କି ଆମେ ସିଧାସଳଖ ପାନୀୟ ରୂପରେ ଗ୍ରହଣ କରିପାରିବା। ଯେଉଁ ଦୁଗ୍ଧ ଖଟା ହୋଇଯାଇଥାଏ, ଯାହାର ବର୍ଣ୍ଣ ବିକୃତ ହୋଇଯାଇଥାଏ, ଯାହା ଦୁର୍ଗନ୍ଧିତ ତଥା ସ୍ୱାଦରେ ଅରୁଚିକର ହୋଇଥାଏ, ସେହିପରି ଦୁଗ୍ଧକୁ ଖାଦ୍ୟ ରୂପେ ଗ୍ରହଣ କରିବା ଅନୁଚିତ। ନିୟମିତ ଦୁଗ୍ଧପାନ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଦୁଗ୍ଧରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥିବାରୁ ବାଲ୍ୟାବସ୍ଥାରୁ ନିୟମିତ ଦୁଗ୍ଧପାନ କରିବା ଦ୍ୱାରା ଆମର ହାଡ଼ ତଥା ଦାନ୍ତ ମଜବୁତ ହୋଇଥାଏ। ଆମର ତ୍ୱଚାକୁ କୋମଳ ତଥା ଉଜ୍ଜଳ କରିବା ନିମିତ୍ତ ମଧ୍ୟ ଦୁଗ୍ଧପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଗ୍ଧରେ ପୁଷ୍ଟିସାର ବା ପ୍ରୋଟିନ୍ ଥିବାରୁ ଏହା ଆମର ମାଂସପେଶୀ ତିଆରି କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୁଗ୍ଧପାନ ମାନସିକ ଅବସାଦକୁ ଦୂର କରିଥାଏ ତଥା ଏହା ରକ୍ତଚାପକୁ ନିୟନ୍ତ୍ରିତ କରିବା ସହିତ ହୃଦରୋଗର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ। କୋଷ୍ଠକାଠିନ୍ୟତାର ମୁକ୍ତି ନିମିତ୍ତ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପଶମ ମିଳିଥାଏ। ଅନିଦ୍ରାରୁ ମୁକ୍ତିଲାଭ ନିମିତ୍ତ ମଧ୍ୟ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପକାର ମିଳିଥାଏ। ଥଣ୍ଡା, କାଶ ତଥା ଶ୍ୱାସ ରୋଗରେ ଦୁଗ୍ଧରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ଫୁଟାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଉପଶମ ମିଳିଥାଏ। ଦୁଗ୍ଧପାନର ସମ୍ପୂର୍ଣ୍ଣ ଲାଭ ପାଇବା ନିମିତ୍ତ ଏକ ପ୍ରାପ୍ତବୟସ୍କ ବ୍ୟକ୍ତି ଅତିକମ୍ରେ ଦିନକୁ 3 କପ୍ ଦୁଗ୍ଧ ସେବନ କରିବା ଆବଶ୍ୟକ। ତେବେ କେତେକ ଶିଶୁ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଲାକ୍ଟୋଜ୍ ଇଣ୍ଟଲରାନ୍ସ ବା ଲାକ୍ଟୋଜ୍ ଅସହନୀୟତା ଦେଖାଦେଇଥାଏ, ଯେଉଁଥିରେ କି ଦୁଗ୍ଧପାନ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କ୍ଷେତ୍ରରେ ଶରୀର ଦୁଗ୍ଧରେ ଥିବା ଏକ ପ୍ରକାର ଶର୍କରା ଲାକ୍ଟୋଜ୍କୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ଅସମର୍ଥ ହୋଇଥାଏ। ଫଳସ୍ୱରୂପ ଦୁଗ୍ଧ ସେବନ କରିବା ଦ୍ୱାରା ବାନ୍ତି, ତରଳ ଝାଡ଼ା, ପେଟ ବ୍ୟଥା ତଥା ଗ୍ୟାସ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ। ଦୁଗ୍ଧ ଏକ ଆଦର୍ଶ ତଥା ସମ୍ପୂର୍ଣ୍ଣ ଆହାର ଯାହାକି ସହଜରେ ଏବଂ ସବୁ ସମୟରେ ଉପଲବ୍ଧ ହୋଇଥାଏ। ଏହାକୁ ନିୟମିତ ଭାବରେ ସେବନ କଲେ ଆମେ ଆମ ଶରୀର ତଥା ମନକୁ ସୁସ୍ଥ ତଥା ନିରୋଗ ରଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଏ ସମ୍ପର୍କରେ କହିଲେ ଡାକ୍ତର କୁମାର ଅରଜ୍ୟୋତି, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ IPL କ୍ରିକେଟ ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ୱିକେଟ୍ରେ ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଙ୍ଗ ଗତ ଶନିବାର ଦିନ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ବାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ, ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ଼, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାରେ ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀତ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିବି ଷଣ୍ମୁଗମ୍ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ NCP 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚିବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950 1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 ଜାନୁଆରୀ 28 ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ୍ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନା ନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମନେ ପୁକାର ଆର୍ ହମ୍ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। IPL କ୍ରିକେଟରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 8 ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍ ସ୍କୋର କରିଥିଲେ। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 161 ରନ୍ ସ୍କୋର କରି ଚମ୍ପିୟନ୍ ହୋଇଛି। ଚଳିତ IPLରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ କରାଯାଇଛି। 776 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 କମ୍ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 4x400 ଦୌଡ଼ରେ ଭାରତର ଭୂମିକା, ତାହୁରା, ସେହନୁର ଏବଂ ନିରୁ ସ୍ୱର୍ଣ୍ଣପଦକ ପାଇଛନ୍ତି। 4x100 ଦୌଡ଼ରେ କାଜଲ, ଭାବନା, ଆରତୀ ଏବଂ ନିପମ ରୌପ୍ୟ ପଦକ ଜିତିଥିବା ବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷ ରାଜ, ସୟଦ ସବିର, ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିଅନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍ରେ ପରାସ୍ତ କରିଥିଲା। 5 ସାଫ୍ ମହିଳା ଚମ୍ପିଅନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଅ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ IPL କ୍ରିକେଟର ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା।
2: ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଶୁଣନ୍ତୁ ଅଲେଖ ବିଶ୍ୱାଳଙ୍କ ଗୀତ ରଚନା।

ଶୁଣିଲେ ଭକ୍ତିଗୀତ କଣ୍ଠଶିଳ୍ପୀ ଥିଲେ ଅରବିନ୍ଦ ମୁଦୁଲି, ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ହୋ ଗୀତ ପରିବେଷଣ କରିଛନ୍ତି ଲକ୍ଷ୍ମୀ ମୁଣ୍ଡା ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ପ୍ରେସରକୁଲୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ହୋ ଗୀତ ପରିବେଷଣ କରିଥିଲେ ଲକ୍ଷ୍ମୀ ମୁଣ୍ଡା ଏବଂ ସାଥୀ କଳାକାର।

ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ତୀର୍ଥ ଦର୍ଶନ ସାରି ପ୍ରୌଢ଼ ଏକ୍ଜିକ୍ୟୁଟିଭ ଜଣକ ବିମାନରେ ଫେରୁଥାନ୍ତି। ମାସଟିଏ ଛୁଟି ନେଇ ସେ ବୁଲି ଯାଇଥିଲେ। ଘର ପାଖ ରାମେଶ୍ୱରମରୁ ନେଇ ଗୁଜୁରାଟର ଦ୍ୱାରକା, ବାରଣାସୀରୁ ନେଇ ବୈଷ୍ଣୋଦେବୀଙ୍କ ପର୍ଯ୍ୟନ୍ତ ସବୁ ପ୍ରସିଦ୍ଧ ଦେବାଦେବୀ ସେ ଦର୍ଶନ କରିଛନ୍ତି। ସେ ବିଶ୍ୱାସ କରନ୍ତି, ଈଶ୍ୱରଙ୍କ କୃପା ବିନା ଧୂପ ଘାସଟିଏ ସୁଦ୍ଧା ହେଲେ ନାହିଁ। ଭଦ୍ରଲୋକ ମୁମ୍ବାଇରୁ ନିଜ ସହର ତ୍ରିଭେଣ୍ଡ୍ରମକୁ ଫେରୁଥାନ୍ତି। ମୁମ୍ବାଇରେ ଝିଅ ଘରେ କିଛିଦିନ ରହିଯାଇଥିଲେ। ବିମାନ ଉଡ଼ିବାର ଅଧଘଣ୍ଟାଏ ଯାଇଥିବ, ଘୋଷିକାଙ୍କ ସ୍ୱର ଭାସି ଆସିଲା, ପାଗ ଖରାପ ଯୋଗୁଁ ଆମେ ଜଳଖିଆ ପରିବେଷଣ କରିପାରୁନୁ, ଅନୁରୋଧ କରୁଛୁ ଯାତ୍ରୀମାନେ ନିଜ ନିଜ ସିଟ୍ ପାଖକୁ ଫେରିଯାଆନ୍ତୁ ଓ ବେଲ୍ଟ ବାନ୍ଧି ବସି ରୁହନ୍ତୁ। ଭଦ୍ରଲୋକ ଭୀଷଣ ଚିନ୍ତିତ ହୋଇପଡ଼ିଲେ। ଘର ଲେଉଟାଣୀର ଆନନ୍ଦ ମୁହୂର୍ତ୍ତକ ଭିତରେ ଉଦ୍ବେଗରେ ପରିଣତ ହୋଇଗଲା। ଏଥର ଆଉ ଏକ ଘୋଷଣା, ଆମେ ଝଡ଼ବତାସ ଅଞ୍ଚଳ ଦେଇ ଗତି କରୁଛନ୍ତି, ଆପଣମାନେ ନିଜ ନିଜ ସିଟ୍ରେ ବେଲ୍ଟ ବାନ୍ଧି ବସି ରୁହନ୍ତୁ। ସତକୁ ସତ କିଛି ସମୟ ପରେ ବିମାନଟି ଦୋହଲିବାକୁ ଲାଗିଲା। ପ୍ରୌଢ଼ଙ୍କ କପାଳରେ ବିମାନର ବାତାନୁକୂଳିତ ପରିବେଶ ସତ୍ତ୍ୱେ ଉଦ୍ବେଗର ବୁନ୍ଦା ବୁନ୍ଦା ଛାଳ। ବିମାନଟି ଉପରକୁ ଉଠିଯାଉଥାଏ ତ ପୁଣି ତଳକୁ ଖସି ଆସୁଥାଏ। ସେ ଲକ୍ଷ୍ୟ କଲେ ସବୁ ଯାତ୍ରୀଙ୍କ ଦଶା ଏକା ପ୍ରକାରର। କେତେକ ଚିତ୍କାର କରୁଥାନ୍ତି, ଆଉ କେତେକ ଆଖି ବୁଜି ନିଜ ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରୁଥାନ୍ତି। ପ୍ରୌଢ଼ ଜଣକ ଆହୁରି ଡରିଗଲେ। ତାଙ୍କର ଆଶଙ୍କା ହେଲା ଆଉ କିଛି ସମୟ ମଧ୍ୟରେ ଏହି ବିମାନଟି ଭୟଙ୍କର ଶବ୍ଦ କରି ଖସି ପଡ଼ିବ। ଦୁର୍ବିନୀତ ଝଡ଼ ହାତରେ କାଗଜ ତିଆରି ଅସହାୟ କୋଡ଼ିଟାଏ ପରି। ଏତିକିବେଳେ ତାଙ୍କର ଦୃଷ୍ଟି ପଡ଼ିଲା ଚାରି କି ସାଢ଼େ ଚାରି ବର୍ଷର କୁନି ଝିଅଟିଏ ତା ସିଟ୍ରେ ବସି ଛବି ବହିଟିର ଚିତ୍ର ଦେଖୁଛି। ମଝିରେ ମଝିରେ ସେ ଆଖି ବୁଜି ଦେଉଛି, ପୁଣି ଆଖି ଖୋଲି ତା ବହିର ପୃଷ୍ଠା ଓଲଟଉଛି। ତା ମୁହଁରେ ଉଦ୍ବେଗର ସାମାନ୍ୟତମ ଆଭାସ ନାହିଁ। ଆତଙ୍କର ବନ୍ୟା ଭିତରେ ସେ ଦିଶୁଥାଏ ଅବିକଳ ଶୁଭ୍ର କଇଁଫୁଲଟିଏ ପରି। ପ୍ରୌଢ଼ ଜଣକ ବିସ୍ମିତ ହୋଇପଡ଼ିଲେ, ଏ ପିଲାଟିର କ'ଣ ଭୟ ନାହିଁ? କିଛି ସମୟ ପରେ ବିମାନର ଉଡ଼ାଣ ସ୍ୱାଭାବିକ ହୋଇଗଲା। ଘୋଷିକା ଘୋଷଣା କଲେ, ଏବେ ପାଗ ସ୍ଥିର, କିଛି ସମୟ ମଧ୍ୟରେ ଜଳଖିଆ ପରିବେଷଣ ଆରମ୍ଭ କରିବୁ, ସିଟ୍ ବେଲ୍ଟ ଖୋଲିବାର ସଂକେତ ଦିଆଯାଇଛି। ପ୍ରୌଢ଼ ଜଣକ ନିଜ ସିଟ୍ରୁ ଉଠି ସେହି କୁନି ଝିଅଟି ପାଖକୁ ଗଲେ। ତା ମୁଣ୍ଡ ସାଉଁଳି ଦେଇ ପଚାରିଲେ, କୁନି ଝିଅ, ଏହି ଝଡ଼ ତୋଫାନ ସମୟରେ ଆମେ ସମସ୍ତେ ଡରିଯାଇଥିଲୁ, ତୁମକୁ କ'ଣ ଡର ମାଡ଼ୁନଥିଲା? ଝିଅଟି ବହି ଉପରୁ ଦୃଷ୍ଟି ଉଠାଇ କହିଲା, ନା ଅଙ୍କଲ, ଏ ବିମାନର ପାଇଲଟ ହେଉଛନ୍ତି ମୋ ବାପା। ଖରା ଛୁଟିରେ ମାମୁଁ ଘରକୁ ଯାଇଥିଲେ, ବାପା ମୋତେ ସାଙ୍ଗରେ ଧରି ଘରକୁ ନେଉଛନ୍ତି, ମୁଁ ଡରିବି କାହିଁକି? ପ୍ରୌଢ଼ ଜଣକ ଫେରିଆସି ନିଜ ସିଟ୍ରେ ବସିପଡ଼ିଲେ। ନିଜ ବାପାର ସାମର୍ଥ୍ୟ ପରେ କୁନି ଝିଅର ଅଖଣ୍ଡ ବିଶ୍ୱାସ ତାଙ୍କୁ ସ୍ତବ୍ଧ କରିଦେଇଥିଲା। ତାର ସେ ନିରୀହ ବିଶ୍ୱାସ ଆଗରେ ଈଶ୍ୱରଙ୍କ ଉପରେ ତାଙ୍କର ଭକ୍ତିକ ଆସ୍ଥା ଅତ୍ୟନ୍ତ ଦୁର୍ବଳ ଏବଂ ଅକୁଳାଣ ମନେ ହେଉଥିଲା। ସେ ଭାବି ହେଉଥିଲେ, ମୁଁ ମୂଢ଼, ବ୍ରହ୍ମାଣ୍ଡ ରୂପୀ ବିମାନର ପାଇଲଟ ସ୍ୱୟଂ ଈଶ୍ୱରଙ୍କ ଉପରେ ଅନୁରୂପ ବିଶ୍ୱାସ ପ୍ରକଟ କରିପାରନ୍ତି କି? ତାହେଲେ କୌଣସି ଉଦ୍ବେଗର ଝଡ଼ ବତାସ ମୋତେ ଆଉ ବିଚଳିତ କରନ୍ତା ନାହିଁ। ଶ୍ରୋତାବନ୍ଧୁ, ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ପିତାମାତାଙ୍କର ଦିବସ, ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍। ନିଶ୍ଚିତ ଭାବେ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ପିତାମାତା ତ ସବୁଦିନେ ଆମର ପ୍ରାତଃସ୍ମରଣୀୟ। ସକାଳର ପହିଲି ପୁଲକ, ପ୍ରଥମ ବନ୍ଦନୀୟ, ପୁଣି ଆଦ୍ୟ ଅର୍ଚ୍ଚନୀୟ ଓ ଆମର ପ୍ରାରମ୍ଭିକ ଶିକ୍ଷକ, ଚିର ଇପ୍ସିତ, ପୁଣି ତାଙ୍କ ପାଇଁ ଦିନଟିଏ କ'ଣ? ସେ ତ ସବୁଦିନର ପ୍ରଣମ୍ୟ। ତେବେ ବି ଶ୍ରୋତା ବନ୍ଧୁ, ବିଶେଷ ଭାବେ ଆଜିର ଦିନଟି ସେହି ଅମୂଲ୍ୟ ମଣିଙ୍କ ପାଇଁ ଉତ୍ସର୍ଗ ଓ ସମର୍ପଣର ଦିନଟିଏ। ମା, ଯାହା ପାଖରେ ରହିଛି ମମତାର ଭଣ୍ଡାର, ଯାହାର ପଣତରେ ରହିଛି ଦୁନିଆର ସବୁଠାରୁ ବଡ଼ ଆଶ୍ରୟ, ଯାହାର ସରାଗରେ ରହିଛି କୋଟି ନିଧିର ବୈଭବ, ମା ଡାକରେ ରହିଛି କି ମିଠାପଣ, ଯାହାକି ଅନ୍ୟାନ୍ୟ ଯେକୌଣସି ଶବ୍ଦଠାରୁ ଢେର ଉଚ୍ଚରେ, ଅଧିକ ଆକର୍ଷଣରେ। ମା ନିକଟରେ ରହିଛି ପରମ ଶାନ୍ତି, ଚରମ ତୃପ୍ତି, ଆଉ ସବୁ ମିଠାପଣକୁ ମିଶାଇ ଗୋଟିଏ ଡାକରେ ତାହା ରହିଛି, ସେହି ଡାକ ହେଉଛି ମା। ବାପାଙ୍କ ନିକଟରେ ରହିଛି କର୍ତ୍ତବ୍ୟବୋଧର ଏକ ଦୁର୍ପାର ଶକ୍ତି, ଯାହାକି ଅନେକ ପରମାଣୁ ଶକ୍ତିକୁ ପରାସ୍ତ କରିବାର କ୍ଷମତା ଧାରଣ କରେ। ପୁଣି ବାପାଙ୍କ ନିକଟରେ ଅଳିକଲେ ଅଭାବର ବେଡ଼ି ଯେତେ ଶକ୍ତ ହୋଇଥାଉ ନା କାହିଁକି,
ଖୋଲିଯାଏ ସନ୍ତାନମାନଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ। ସେ ବାପା ଆଉ ମା ତାଙ୍କ ବିନା ପରିବାର କାହିଁ ଯେ। ବାପା ଘରର ମେରୁଖୁଣ୍ଡ ହେଲେ ମା ପରିବାରର ଅଘୋଷିତ ତ୍ରାଣକର୍ତ୍ତା। ବାପା କଡ଼ା ମିଜାଜର ହେଲେ ମା ସବୁବେଳେ ସ୍ନେହ ଟିକକ ଅଜାଡ଼ି ଦେବା ପାଇଁ ତତ୍ପର। ବାପା କାନ୍ଧରେ ବସାଇ ପାଖ ମେଳାକୁ ବୁଲାଇବାକୁ ନେବାବେଳେ ମା ଚିହ୍ନିବାରେ ପେଟର ଭୋକ, ମନର କଥା ଆଉ ହୃଦୟର ବେଦନା।

0: ଶ୍ରୋତାବନ୍ଧୁ, ଆଜିର ଦିବସରେ ଅର୍ଥାତ୍ ଜୁନ୍ ଏକ ତାରିଖରେ ମିଳିତ ଜାତିସଂଘର ନିଷ୍ପତ୍ତି ଅନୁଯାୟୀ ପାଳନ କରାଯାଉଛି ଏହି ପିତାମାତାଙ୍କ ଦିବସ ବା ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍। 2012 ମସିହା ସେପ୍ଟେମ୍ବର ମାସ 17 ତାରିଖ ଦିନ ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ଏହି ପିତାମାତାଙ୍କ ଦିବସ ବା ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍ ପାଳନ କରାଯାଉଛି। ପିତାମାତାଙ୍କ ସମ୍ମାନାର୍ଥେ ଏହି ଦିବସକୁ ପାଳନ କରାଯାଉଥିବାବେଳେ ଆର୍ଯ୍ୟ ସଂସ୍କୃତି ତଥା ଆମର ମହାନ ପରମ୍ପରା ଓ ପାଶ୍ଚାତ୍ୟ ଦେଶମାନଙ୍କରେ ଥିବା ପରିବାରର ଅନେକ ତୁଳନାତ୍ମକ ତାରତମ୍ୟ ଆମେ ଉପଲବ୍ଧି କରିଥାନ୍ତି। ସେଠାରେ ପରିବାରର ସ୍ଥାୟିତ୍ୱକୁ ନେଇ ଅନେକ ପ୍ରଶ୍ନବାଚୀ ରହିଥିବାବେଳେ ଆମ ଦେଶ ଭାରତରେ ପରିବାର ହିଁ ସବୁକିଛି। ଆମେ ଆମ ପରିବାରଠାରୁ ସବୁକିଛି ଶିଖିଥିବାବେଳେ ଅନେକ ରାଷ୍ଟ୍ରରେ ପରିବାର କହିଲେ କିଛି ବି ନାହିଁ। ଆମ ଦେଶରେ ଏବେ ବି ଯୌଥ ପରିବାର ବା ଜଏଣ୍ଟ ଫ୍ୟାମିଲି ରହିଥିବାବେଳେ ଗୋଟିଏ ହାଣ୍ଡିରେ ରନ୍ଧା ବା ପରିବାରର ମୋଟ ସଦସ୍ୟଙ୍କ ସଂଖ୍ୟା 10ରୁ ଅଧିକ କହିଲେ ଭୁଲ ହେବ ନାହିଁ। ପରିବାରରେ କେବଳ ବାପା ମା, ଭାଇ ଭଉଣୀ, ଜେଜେବାପା ଜେଜେମା ନୁହନ୍ତି, କକା ଖୁଡ଼ି, ବଡ଼ବାପା ବଡ଼ମାଙ୍କୁ ନେଇ ପରିପୂର୍ଣ୍ଣ ପରିବାର। ଯଦିଓ ଅନ୍ୟତ୍ର ରହିବାର ଆବଶ୍ୟକତା ଥିଲେ ମଧ୍ୟ ସେହି ଅତୁଟ ବନ୍ଧନ ଆମକୁ ଗୋଟିଏ ସୂତାରେ ବାନ୍ଧି ରଖିଛି। ଆମ ଦୃଷ୍ଟିଭଙ୍ଗୀରେ ଆମେ ଯେତେ ବୟସ୍କ ହେଲେ ମଧ୍ୟ ଜୀବନର ଶେଷ ପର୍ଯ୍ୟନ୍ତ ବାପା ଆଉ ମାଙ୍କ ସହିତ କଟାଇଥିବା ସେହି ଅଭୁଲା ଦିନଗୁଡ଼ିକୁ ରୋମନ୍ଥନ କରିଚାଲି ଆମେ ପାଆନ୍ତି ସ୍ୱର୍ଗୀୟ ଆନନ୍ଦ। ଶ୍ରୋତାବନ୍ଧୁ, ଆପଣମାନେ ସମସ୍ତେ ତ ଜାଣନ୍ତି ଆକାଶବାଣୀ ବର୍ତ୍ତମାନ ତାର 90 ବର୍ଷ ବେତାର ପ୍ରସାରଣର ସ୍ୱର୍ଣ୍ଣିମ ସମୟକୁ ପାଳନ କରୁଛି। ଏହି ସ୍ୱର୍ଣ୍ଣିମ ସମୟ ମଧ୍ୟରେ ଆକାଶବାଣୀ ଗତ 90 ବର୍ଷ ଧରି କି ପ୍ରକାର କାର୍ଯ୍ୟକ୍ରମ କରିଛି ତାହାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମେ ପ୍ରସାରଣ କରୁଛୁ। ତେବେ ସୁଖର କଥା, ଆନନ୍ଦର କଥା, ଆଜି ଆମ ସହିତ ଆମ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ଷ୍ଟୁଡ଼ିଓରେ ଏବଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସମ୍ବାଦପତ୍ର ବ୍ୟକ୍ତିତ୍ୱ ଏବଂ ଅନେକ ପ୍ରତିଷ୍ଠିତ ସଂସ୍ଥାରେ ସେ ତାଙ୍କର ସେବା ପ୍ରଦାନ କରିଛନ୍ତି ଏବଂ ସମ୍ପ୍ରତି ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରରେ ସେ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଯୋଗାଯୋଗ ବା ସିନିୟର ପ୍ରୋଜେକ୍ଟ ଅଫିସର SPO କମ୍ୟୁନିକେସନ ଭାବରେ କାର୍ଯ୍ୟରତ। ତା ପୂର୍ବରୁ ସେ ଆମ ରାଜ୍ୟ ଏବଂ ଅନ୍ୟାନ୍ୟ ସଂସ୍ଥାମାନଙ୍କରେ ବେଶ୍ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ସେ ହେଉଛନ୍ତି ଶ୍ରୀଯୁକ୍ତ ଦେବାଶିଷ ବିଶ୍ୱାଳ ମହୋଦୟ। ଆଜ୍ଞା ନମସ୍କାର।
1: ନମସ୍କାର
0: ସାର୍। ଟିକେ ଆପଣଙ୍କ ସହିତ ଆମେ ଆଜି ଯେତେବେଳେ ଆଲୋଚନା କରୁଛୁ, ଆପଣଙ୍କର ଗଣମାଧ୍ୟମ ସହିତ ଆପଣଙ୍କ ଜୀବନ କିପରି ଥିଲା ଟିକେ ଶ୍ରୋତାବନ୍ଧୁଙ୍କୁ କହିବେ।
1: ପ୍ରଥମତଃ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଆପଣ ମୋତେ ଏପରି ଏକ ସୁଯୋଗ ଦେଇଥିବାରୁ। ମୋ ବାବା ଜଣେ ସାମ୍ବାଦିକ ଥିବାରୁ ପିଲାଦିନରୁ ସାମ୍ବାଦିକତା ପ୍ରତି ମୋର ଗୋଟେ ଆଗ୍ରହ ଥିଲା, ଆଉ ସେହି ଅନୁସାରେ ମୋ ବାବା ଯେହେତୁ ମୋତେ ଗାଇଡ଼ କରିପାରିଥିଲେ, ମୋତେ ବତେଇ ପାରିଥିଲେ କ'ଣ କରାଯାଇପାରିବ ସାମ୍ବାଦିକତା କ୍ଷେତ୍ରରେ, ତ ସେହି ଅନୁସାରେ ମୁଁ ପିଲାଦିନରୁ ସାମ୍ବାଦିକ ହେବା ପାଇଁ ହିଁ ମୋର ଗୋଟେ ଜିଜ୍ଞାସା ଥିଲା। ସେହି ଅନୁସାରେ ପାଠ ବି ପଢ଼ିଲି, ତାପରେ ଗଣମାଧ୍ୟମରେ ବିଭିନ୍ନ ପଦପଦବୀରେ କାମ କରି ଅତି ବରିଷ୍ଠ ସ୍ତରକୁ ବି ଯାଇଥିଲି। ତାପରେ ମୁଁ ଲୋକଙ୍କ ସେବା କରିବା ପାଇଁ ସରକାରଙ୍କ ବିଭିନ୍ନ ସଂସ୍ଥାରେ କାମ କରିଆସୁଛି।
0: ସାର୍, ଏ ଯେଉଁ ଆପଣ କହୁଥିଲେ ଯେ ଗଣମାଧ୍ୟମ ବିଷୟରେ ପାଠ ପଢ଼ିବା, ଜଣେ ସାମ୍ବାଦିକତା ହେବା ଲାଗି ଗଣମାଧ୍ୟମ ବିଷୟ ପାଠ ପଢ଼ିବା ଏବଂ ନ ପଢ଼ିବା ଭିତରେ ଆପଣ କ'ଣ ଫରକ ଦେଖନ୍ତି?
1: ଦେଖନ୍ତୁ, ଗଣମାଧ୍ୟମ ଆଜିକାଲି ଯେଉଁ ଟାଇପ୍ର ମୋବାଇଲର ଯୁଗ ହୋଇଛି, ମୋବାଇଲ ଦ୍ୱାରା ସମସ୍ତେ ବି ଗଣମାଧ୍ୟମର ଜଣେ ଜଣେ ପ୍ରତିନିଧି ହୋଇପାରିବେ, କିନ୍ତୁ ଗଣମାଧ୍ୟମରେ ବିଭିନ୍ନ ଦିଗ ରହିଛି। ଯେମିତି ଧରିନିଅନ୍ତୁ ଆପଣ ଗୋଟେ ଡିଫାମେସନ୍ କଥା ଆମେ ଯଦି ଚିନ୍ତା କରିବା, ଜଣେ ଯଦି ପାଠ ନ ପଢ଼ିବ ମାନହାନି ମକଦ୍ଦମା ହୋଇପାରିବ, ତା ଯେକୌଣସି ଲୋକ କରିପାରିବେ। ଧରିନିଅନ୍ତୁ ଆପଣ ଯାହା ନାଁରେ ଖବର ପ୍ରତିଷ୍ଠା କଲେ, ଯଦି ଜଣେ ପାଠ ପଢ଼ିଲା ତାହେଲେ ସେ ଭୁଲଟା ସେଇ ଲୋକ ପାଖରେ ରହିବ ନାହିଁ ଯିଏ ପାଠ ପଢ଼ିଥିବ। ଯିଏ ପାଠ ନ ପଢ଼ିଥିବ ଏମିତି ଗୋଟେ ନ୍ୟୁଜ୍ରେ

0: ଶିକ୍ଷିତ ହେବ, ଯାହାଫଳରେ କି ସମ୍ବାଦପତ୍ର କୁହନ୍ତୁ କିମ୍ବା ରେଡ଼ିଓ କୁହନ୍ତୁ କି ଟିଭି କୁହନ୍ତୁ, ସେଠି ପ୍ରତିବାଦର ସ୍ୱରଟା ଉଠିବ
1: ଆଜ୍ଞା।
0: ତ ସେଥିପାଇଁ ପାଠ ପଢ଼ିବା ନିହାତି ଆବଶ୍ୟକ ଗଣମାଧ୍ୟମରେ ପ୍ରକୃତରେ କାମ କରିବା ପାଇଁ ହେଲେ।
1: ଆଜ୍ଞା ସାର୍, ଆପଣ ତ ନିଶ୍ଚିତ ଭାବରେ ଗଣମାଧ୍ୟମର ଶୀର୍ଷ ସ୍ତରକୁ ଯାଇଛନ୍ତି, ଶୀର୍ଷ ସ୍ତର ପଦବୀକୁ ଯାଇଛନ୍ତି। ଆପଣ ଲକ୍ଷ୍ୟ କରିଛନ୍ତି ଅନେକ ସ୍ଥାନରେ ଯେ ସାଧାରଣ ଲୋକଙ୍କର ସ୍ୱର ଗଣମାଧ୍ୟମ ହେବା ଉଚିତ, ଏବଂ ଆପଣ ଏଇ ଆପଣଙ୍କର କାର୍ଯ୍ୟକାଳ ମଧ୍ୟରେ ଆପଣ ମଧ୍ୟ ଓଡ଼ିଶାର ଏକ ସର୍ବପୁରାତନ ଖବରକାଗଜ ସମାଜରେ ମଧ୍ୟ ଆପଣ ଗୋଟିଏ ଏଡ଼ିସନର ମୁଖ୍ୟ ଭାବରେ ଆପଣ କାର୍ଯ୍ୟ କରୁଥିଲେ ଏବଂ ଏଡ଼ିସନ ସହ ଆପଣ ଜଡ଼ିତ ଥିଲେ। କିପରି ଭାବରେ ଆପଣ ଲୋକଙ୍କ ସମସ୍ୟା ସହିତ ଆପଣ ଜଡ଼ିତ ହୁଅନ୍ତି, କିପରି ଭାବରେ ପାଖରୁ ଦେଖିଛନ୍ତି ଲୋକଙ୍କର ସମସ୍ୟା, ଆପଣ ସମସ୍ୟାକୁ ସମାଧାନ କରିସାରିବା ପରେ କିପରି ଆପଣଙ୍କୁ ଆନନ୍ଦ ଲାଗେ, ସେ ସ୍ମୃତିକୁ ଆପଣ ଟିକିଏ ରୋମନ୍ଥନ କରିବେ।
0: ଦେଖନ୍ତୁ, ମୁଁ କହିଲି ଯେହେତୁ ମୋ ବାବା ଜଣେ ସାମ୍ବାଦିକ ଥିଲେ, ମୋ ବାବାଙ୍କ ପାଖକୁ ଲୋକ ବିଭିନ୍ନ ପ୍ରକାର ସମସ୍ୟା ନେଇକି ଆସନ୍ତି, ଯେଉଁଠି ସେମାନେ ରାସ୍ତା ପାଆନ୍ତିନି କେମିତି ତାଙ୍କର ସମସ୍ୟାର ସମାଧାନ ହେବ। ତ ସେ ଅନୁସାରେ ପିଲାଦିନରୁ ମୁଁ ସେ ଜିନିଷଗୁଡ଼ାକ ଦେଖି ଆସିଥିଲି। ତାପରେ ଯେତେବେଳେ ମୁଁ ଗଣମାଧ୍ୟମରେ କାମ କଲି, ଗଣମାଧ୍ୟମରେ କାମ କଲା ପରେ ପ୍ରଥମେ ତ ସହସମ୍ପାଦକ ଭାବରେ ନିଯୁକ୍ତି ମିଳିଥିଲା, ତାପରେ
1: ଧୀରେ ସବ୍ଏଡିଟର
0: କହୁଛନ୍ତି, ତାପରେ ମୋର ଦକ୍ଷତା ଦେଖିକି ମୋତେ ବରିଷ୍ଠ ଅଧିକାରୀମାନେ ପଦୋନ୍ନତି ଦେଇ ଚାଲିଥିଲେ, ଯାହାଫଳରେ କି ମୁଁ ଗୋଟେ ଏଡ଼ିସନ୍ ଇନଚାର୍ଜ ହେଇକି କଟକ ଏଡ଼ିସନ୍, ସମାଜର କଟକ ଏଡ଼ିସନରେ କାମ କରିଥିଲି। ତାପରେ ମୋତେ ଦାୟିତ୍ୱ ଦିଆହେଇଥିଲା ଭାଇଜାଗ ଏଡ଼ିସନ୍, ଯେଉଁଟାକି ବିଶାଖାପାଟନାରୁ ବାହାରୁଥିଲା, ସେ ଏଡ଼ିସନର ଇନଚାର୍ଜ ହେଇକି ଯାଇଥିଲି। ତାପରେ ମୋତେ ବ୍ରହ୍ମପୁର ଏଡ଼ିସନ ଯେତେବେଳେ ନୂଆ ବାହାରିଲା, ବ୍ରହ୍ମପୁର ଏଡ଼ିସନର ମୁଁ ମୁଖ୍ୟ ଭାବରେ ଯୋଗାଯୋଗ କରିଥିଲି। ତାହେଲେ ବ୍ରହ୍ମପୁରରେ ଯେତେବେଳେ କାମ କଲି, ସେତେବେଳେ ମୋତେ ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲା ଲୋକଙ୍କ ସାଙ୍ଗରେ ମିଶିବା ପାଇଁ। ଆଉ ମୋତେ ଗୋଟେ ସେଠି ସୁବିଧା ଆଉ ଗୋଟେ ହେଇଥିଲା, ଯେଠି ବ୍ରହ୍ମପୁର ୟୁନିଭର୍ସିଟିରେ ଗୋଟେ ଗଣଯୋଗାଯୋଗ ମାଧ୍ୟମ ବିଭାଗ ବି ଥିଲା, ସେ ବିଭାଗର ଷ୍ଟୁଡେଣ୍ଟମାନଙ୍କୁ ନେଇକି ମୁଁ ବିଭିନ୍ନ ପ୍ରକାର ଗଣଯୋଗାଯୋଗ କ୍ଷେତ୍ରରେ ଯେଉଁ ସମସ୍ୟା ରହିଛି ତାକୁ କେମିତି ଲୋକଙ୍କ ପାଖରୁ ଆଉ ଗଣମାଧ୍ୟମ ସାଙ୍ଗରେ ଯୋଡ଼ିବା, ତାକୁ ପାଇଁ ମୁଁ ଗୋଟେ ସିଷ୍ଟମ ବ୍ୟବସ୍ଥା ଗୋଟେ ଆରମ୍ଭ କରିଥିଲି। ସେଠି ଗୋଟେ ମାସିକ ବୈଠକ କରୁଥିଲି, ଯେତେ ଜ୍ଞାନୀଗୁଣୀ ଲୋକ ଥିଲେ, ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ, ସେମାନଙ୍କୁ ନେଇକି ସମାଜର ନ୍ୟୁଜ୍ ପେପର ଆଉ ଗଣମାଧ୍ୟମର ଲୋକ, ଯେଉଁ ଛାତ୍ରଛାତ୍ରୀ ଆଉ ଯେଉଁ ଜନସାଧାରଣ, ସେମାନଙ୍କ ଭିତରେ ଆମେ ଗୋଟେ ବୈଠକ କରୁଥିଲୁ ପ୍ରତି ମାସରେ। ଆଉ ସେଇଥିରୁ ମୋତେ ବିଭିନ୍ନ ଲୋକଙ୍କ ପାଖରୁ କେମିତି ସମସ୍ୟାଟା ଆସିପାରିବ ଗଣମାଧ୍ୟମକୁ, ସେ ବାଟଟା ମିଳୁଥିଲା, ଯାହାଫଳରେ କି ଆଉ ସେଇ ଫୋରମଟା ଏତେ ପାୱାରଫୁଲ୍ ହେଇଥିଲା ଧୀରେ ଧୀରେ। କାହିଁକିନା ଯେଉଁମାନେ ସରକାର ସ୍ତରରେ କାମ କରୁଥିଲେ, ସରକାରୀ ଅଫିସରମାନେ, ସେମାନେ ବି ଧୀରେ ଧୀରେ ସେଇ ଫୋରମରେ ଯୋଡ଼ି ହେଲେ। ଯୋଡ଼ି ହେଲା ଫଳରେ ଅଧିକାଂଶ ସମସ୍ୟା ଆମର ଖବରକାଗଜରେ ନ ବାହାରିଲେ ମଧ୍ୟ ସମସ୍ୟାଟା ସମାଧାନ ହେଇଯାଉଥିଲା। କାହିଁକିନା ଯେତେବେଳେ ଗୋଟେ ବୈଠକକୁ ଜଣେ ଆମେ ଦୁଇ ଚାରୋଟି ବିଭାଗର ଅଧିକାରୀମାନଙ୍କୁ ଡାକୁଥିଲୁ, ଡାକିଲା ଫଳରେ ସେଠି ଯେତେବେଳେ ସାଧାରଣ ଲୋକ ବି ଯାଉଥିଲେ, ସେ ତାଙ୍କ ସମସ୍ୟାଟା ସେଇଠି କହୁଥିଲେ। ତ ସେଇ ଯେଉଁ କହିବା ଭିତରେ ସେଠି ଅଧିକାରୀ ଜଣକ ଯେତେବେଳେ ଶୁଣୁଥିଲେ, ଆପଣ ଏଇଟା ବାହାର କରିବା ଦରକାର ନାହିଁ, ମୁଁ ଆଜ୍ଞା କାଲି କରିଦେଉଛି, ଏଇ ଟାଇପ୍ର କହିକି ସେ ସମସ୍ୟାଟା ସମାଧାନ ହେଇଯାଉଥିଲା। କିନ୍ତୁ ଯେଉଁ ସମସ୍ୟା ଧୀରେ ଧୀରେ ସମାଧାନ ବି ହେଉନଥିଲା, କିଛି ଅଫିସର ବି ଏମିତି ଥିଲେ ଶୁଣିଦେଇକି ଗଲେ, ହଁ କରିଦେବି କହିଲେ, ତାପରେ କଲେ ନାହିଁ, ସେଠି ଆମେ କ'ଣ କରୁଥିଲୁ, ଖବରକାଗଜରେ ନ୍ୟୁଜ୍ଟିକୁ ଛାପୁଥିଲୁ। ଆଉ ଲୋକଙ୍କ ପାଖରେ ଆମେ ସମାଜର ସବୁ ସମ୍ବାଦଦାତାଙ୍କର ନମ୍ବର ଆମେ ପ୍ରକାଶ କରିଦେଇଥିଲୁ, ଯାହାଫଳରେ କି ଲୋକ ସହଜରେ ସୁବିଧାରେ ସେ ଲୋକଙ୍କୁ, ମାନେ ସାମ୍ବାଦିକଙ୍କୁ ଆମର ଫୋନ୍ କରିକି ସମସ୍ୟା ଜଣାଉଥିଲେ। ଆଉ ଆମେ ବ୍ରହ୍ମପୁର ଏଡ଼ିସନ୍ ଯେତେବେଳେ ଆରମ୍ଭ ହେଲା, ସେଥିରେ ମୁଁ ପ୍ରଥମତଃ ପାଇଁ ଏମିତି କରିଥିଲି ଯେକୌଣସି ଅଧିକାରୀଙ୍କ ବିରୁଦ୍ଧରେ ଯଦି ଆପଣ ନ୍ୟୁଜ୍ କରିବେ କି ସେମାନେ କାମ କରୁନାହାନ୍ତି, ସେ ଅଧିକାରୀଙ୍କର ମତାମତ
1: ନେବେ,
0: ଜରୁରୀ ନେବେ, ମାନେ ନିଶ୍ଚିତ ସେଇଟା କରାଯାଇଥିଲା, ଯାହାଫଳରେ କି ଆମ ପାଖରେ ଯେଉଁ ମୁଁ ଆପଣଙ୍କୁ ପ୍ରଥମରୁ ଡିଫାମେସନ୍ କଥା କହିଥିଲି, ଯେଉଁ ମାନହାନି କଥା କହିଥିଲି, ସେ ସ୍କୋପ୍ଟା ବହୁତ କମିଯାଉଥିଲା। ତ ସେଇଭଳିଆ କିଛି ସୁବିଧା କରିକି ଗଣମାଧ୍ୟମର ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି, ସରକାରୀ ଅଧିକାରୀ ଏମାନଙ୍କୁ ନେଇକି ଯେଉଁ ଫୋରମ୍ଟା କରାଯାଇଥିଲା, ତା'ଫଳରେ ଲୋକଙ୍କ ସମସ୍ୟାଟା ବେଶୀ ବାହାରକୁ ଆସିପାରୁଥିଲା, ଶୀଘ୍ର ସମାଧାନ ହୋଇପାରୁଥିଲା।
1: ସାର୍, ଆପଣ ଏବେ ଲକ୍ଷ୍ୟ କରୁଛନ୍ତି ଯେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡ଼ିଆରେ ବହୁ ସମୟରେ ନ୍ୟୁଜ୍ ଗୁଡ଼ାକ ସବୁ ଦିଆଯାଉଛି ବିଭିନ୍ନ ଘଟଣାରେ, ଏଇଟା ଆମ ସମାଜକୁ ଠିକ୍ ପଥରେ ନେଉଛି କି?
0: ଦେଖନ୍ତୁ, ସାମାଜିକ ଗଣମାଧ୍ୟମଟା ଏବେ ଧୀରେ ଧୀରେ ଆଗେଇ ଚାଲିଛି, ବହୁତ ବଢ଼ୁଛି ଆଉ ବେଶୀ ଲୋକାଦୃତ ବି ହେଉଛି, କିନ୍ତୁ ସେଠି ଗୋଟେ ସମସ୍ୟା ରହୁଛି, ଯେକୌଣସି ଲୋକ, ଧରନ୍ତୁ ଆମେ ଯେମିତି ସମାଜରେ ଜଣେ ଯଦି ଆପଣ ଧର୍ଷଣ ପୀଡ଼ିତାକୁ ଦେଖିବେ, ଆମର ନିୟମ ରହୁଛି ଆମେ ତାଙ୍କର ନାଁ ପବ୍ଲିଶ କରିବା ନାହିଁ, ନାଁ କାହାକୁ ଜଣାଇବା ନାହିଁ, ଉଭୟ ରଖିବା। ଆଉ କିନ୍ତୁ ଧରନ୍ତୁ ଆଜିକା ଯୁଗର ଯିଏ ଯୁବକଟିଏ ମୋବାଇଲ୍ଟେ ଧରିଛି, ସାମାଜିକ ଗଣମାଧ୍ୟମରେ ନ୍ୟୁଜ୍ଟି ଛାଡ଼ୁଛି, ସେ ନ୍ୟୁଜ୍କୁ ସେ ପବ୍ଲିଶ କରିଦେଉଛି ପୁରା ବିନା ଦ୍ୱିଧାରେ। ତା ପାଇଁ ଆମେ

0: ଯଦିଓ ତାକୁ ଲଢ଼େଇ କରିବା ପାଇଁ ବହୁତ ଜିନିଷ ବହୁତ ଫୋରମ୍ ଅଛି, କିନ୍ତୁ ସାମାଜିକ ଗଣମାଧ୍ୟମର ଏଇ ଯେଉଁ ମାନେ କ'ଣ ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା ଭଳିଆ କଥା ରହିଯାଉଛି, ଯାହାଫଳରେ କି ସେଠାର କୁପ୍ରଭାବ ବେଶୀ ସମାଜ ଉପରେ ଏବେ ପଡ଼ୁଛି।
1: ସାର୍ ନିଶ୍ଚିତ ଭାବରେ ସାର୍ ଆପଣ ସୁନ୍ଦର ଭାବରେ ପ୍ରକାଶ କଲେ ଯେ ସାମାଜିକ ଗଣମାଧ୍ୟମ ଏବଂ ଆପଣଙ୍କର ବିଭିନ୍ନ ଏଡ଼ିସନ୍, କଟକ ଏଡ଼ିସନ୍, ଭାଇଜାଗ ଏଡ଼ିସନ୍, ବ୍ରହ୍ମପୁର ଏଡ଼ିସନ୍, ସାର୍ ଆପଣ ନିଶ୍ଚିତ ଭାବରେ ଜାଣନ୍ତି ଆକାଶବାଣୀ ଗତ 90 ବର୍ଷ ଧରି ଆମ ଦେଶରେ ସାଧାରଣ ଲୋକଙ୍କର ସେବା କରି ଚାଲିଛି ଏବଂ ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ପାଥେୟ କରି ଏହି ଆକାଶବାଣୀ ତାର ଆଜ୍ଞା ଜୟଯାତ୍ରା ବଜାୟ ରଖିଛି। ଆମେ ଲକ୍ଷ୍ୟ କରନ୍ତି ବହୁତ ସମୟରେ ଆପଣମାନେ ଯେତେବେଳେ ସାମ୍ବାଦିକତା କରନ୍ତି ସତ୍ୟତାକୁ ପୃଷ୍ଠଭୂମି କରନ୍ତି ବା ସତ୍ୟ ଜିନିଷକୁ ଲୋକଲୋଚନକୁ ଆଣିବାକୁ ଚାହାନ୍ତି। ଆପଣଙ୍କ ଦୃଷ୍ଟିଭଙ୍ଗୀରେ ଆକାଶବାଣୀ, ଆକାଶବାଣୀର ବିଶ୍ୱସନୀୟତା କିପରି?
0: ଦେଖନ୍ତୁ ଆକାଶବାଣୀ, ମୋ ବାବା ଯେତେବେଳେ ସକାଳୁ ଉଠନ୍ତି, ଆପଣଙ୍କର ମୁଁ ପିଲାଟିଏ ହେଇଥିଲା ବେଳେ ସେତେବେଳେ ସକାଳ 7:15 ଗୋଟେ ବୋଧେ ନ୍ୟୁଜ୍ ବାଜେ, ସେ ନ୍ୟୁଜ୍ଟାକୁ ଶୁଣିକି ହିଁ ମୋ ବାବା ଦିନଟା ଆରମ୍ଭ କରନ୍ତି। ସେବେଠୁ ଆକାଶବାଣୀର କ୍ରେଜ୍ ରହିଛି। ଆଉ ଯେତେବେଳେ ମୁଁ ଓଡ଼ିଶା ବାହାରେ କାମ କରୁଥିଲି, ଓଡ଼ିଆ ନ୍ୟୁଜ୍ ଶୁଣିବା ପାଇଁ ଆପଣଙ୍କର ଗୋଟେ ସାଟେଲାଇଟ୍ ଚ୍ୟାନେଲ୍ ଅଛି, ସେ ଚ୍ୟାନେଲ୍ଟାକୁ ମୁଁ ବ୍ୟବହାର କରୁଥିଲି। ପ୍ଲସ୍ ମୋ ଗାଡ଼ିରେ ଅଧିକାଂଶ ମୋର ରେଡ଼ିଓ ବାଜେ, ସେଥିରେ ଆପଣଙ୍କର ବିବିଧ ଭାରତୀର ଗୀତ, ସନ୍ଧ୍ୟାବେଳେ ଜିଲ୍ଲା ଖବର ଗୋଟେ 7 ରାତି 7 ନା କ'ଣ ଜିଲ୍ଲା ଖବର ଗୋଟେ ଆପଣଙ୍କର ବାଜେ, ତ ସେସବୁ ପ୍ରୋଗ୍ରାମ ଗୁଡ଼ାକ ମୁଁ ଶୁଣେ।
1: 25ରେ ଆମର ଜିଲ୍ଲା ହାଲଚାଲ ବାଜେ,
0: ଜିଲ୍ଲା ହାଲଚାଲ ବାଜେ। ମୁଁ ଯେତେବେଳେ କଟକରେ କାମ କରୁଥିଲି, କଟକରୁ ଭୁବନେଶ୍ୱର ଯିବା ଆସିବା କରୁଥିଲି, ତ ସେତେବେଳେ ବି ମୋର ଅଲ୍ ଇଣ୍ଡିଆ ରେଡ଼ିଓ ବିବିଧ ଭାରତୀ ଆଉ କଟକ ଚ୍ୟାନେଲ୍ ପୁରା କଣ୍ଟିନ୍ୟୁଅସ୍ ବାଜେ। ମୁଁ ଗାଡ଼ିରେ ଯିଏ ବସନ୍ତି ସେମାନେ କହନ୍ତି ଆପଣ କ'ଣ ସବୁବେଳେ ରେଡ଼ିଓ ଶୁଣନ୍ତି? ମୁଁ ଏଥିପାଇଁ କୁହେ ଯେ ରେଡ଼ିଓର ଯେଉଁ ଉପାଦେୟତା ଆଉ ରେଡ଼ିଓର ଯେଉଁ ବିଶ୍ୱସନୀୟତାଟା ଅଛି, ସେଇଟା ଅନ୍ୟ କୌଣସି ରେଡ଼ିଓ ଚ୍ୟାନେଲ୍ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମ ପାଇନାହାନ୍ତି। ସେଥିପାଇଁ ଅଲ୍ ଇଣ୍ଡିଆ ରେଡ଼ିଓର କ୍ରେଜ୍ ସବୁବେଳେ ରହିଛି। ଆଉ ଅଲ୍ ଇଣ୍ଡିଆ ରେଡ଼ିଓର ଯେଉଁ ନ୍ୟୁଜ୍ଟା ଯେଉଁ ଆସେ, ସେଇଟା ଗୋଟେ ବିଶ୍ୱସନୀୟ ନ୍ୟୁଜ୍ ବୋଲି ଧରାଯାଏ, ଯଦିଓ ଏଇଟା ସରକାରୀ ଗଣମାଧ୍ୟମ ବୋଲି ଆମେ କହୁ। ସୋ ସେଥିପାଇଁ ସରକାରଙ୍କର ନ୍ୟୁଜ୍ ବହୁତ ରୁହେ, କିନ୍ତୁ ସେ ନ୍ୟୁଜ୍ଟାକୁ ଆପଣ ଶୁଣିଲେ ଜାଣିପାରିବେ ଯେ ଏଇଟା ସତ୍ୟ ଘଟଣା, ଏଥିରେ କିଛି ମିଛ ନାହିଁ ନାହିଁ ବୋଲି ଜଣାଯାଏ। ସେଥିପାଇଁ ରେଡ଼ିଓର ଯେଉଁ ସବୁବେଳେ ରହିଛି ଡିମାଣ୍ଡ
1: ରହିଛି। ତେବେ ଶ୍ରୋତା ବନ୍ଧୁ, ଆମେ ତ ଆଜି ଆଲୋଚନା କରୁଛନ୍ତି ଆମର ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ଅନେକ ଅନୁଷ୍ଠାନ ସହ ଓତପ୍ରୋତ ଭାବରେ ଜଡ଼ିତ ଶ୍ରୀଯୁକ୍ତ ଦେବାଶିଷ ବିଶ୍ୱାଳ ମହୋଦୟଙ୍କ ସହିତ। ସାର୍ ତାପରେ ଗଣମାଧ୍ୟମ ଜଗତରୁ ଆପଣ ପୁଣି ସରକାରୀ ସଂସ୍ଥା ସହ ଜଡ଼ିତ ହେବାକୁ କାହିଁକି ଇଚ୍ଛା ପ୍ରକାଶ କଲେ?
0: ଦେଖନ୍ତୁ, ମୁଁ ଯେତେବେଳେ ବ୍ରହ୍ମପୁର ଏଡ଼ିସନରେ ଯାଇଥିଲି ସମାଜରୁ, ସେତେବେଳେ ମୋତେ ବିଭିନ୍ନ ପ୍ରକାର ଦାୟିତ୍ୱ ଦିଆହେଇଥିଲା ଯେ ଏଇ ଏଇ କାମ ଆମେ ବ୍ରହ୍ମପୁରରେ କରିବା, ଯାହାଫଳରେ କି ଆପଣ ଯାଇକି ସେଠି କରନ୍ତୁ। ତା ପୂର୍ବରୁ ମୁଁ ସମାଜର ଚିଫ୍ ଷ୍ଟାଫ୍ କରେସ୍ପଣ୍ଡେଣ୍ଟ ଥିଲି, ଯେଉଁଟାକି ମୋ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ସଚିବାଳୟରେ ନ୍ୟୁଜ୍ କଭର୍ କରୁଥିଲି। କିନ୍ତୁ ମୋତେ ଯେତେବେଳେ ଗୋଟେ ଦାୟିତ୍ୱ ଦିଆଗଲା, ଦାୟିତ୍ୱ ଦେବାର ରିଜିନ୍ ବି ଏହା ଥିଲା, କାହିଁକିନା ମୋ ବାବା ଯେହେତୁ ପିଲାବେଳୁ, ମୁଁ ଜନ୍ମ ହେବା ପୂର୍ବରୁ ବାବା ସମାଜର ସାମ୍ବାଦିକ ଥିଲେ, ତ ସମାଜର ଯେଉଁ ଲାଙ୍ଗୁଏଜ୍ ଲେଖିବାର ଶୈଳୀ, ଧରିନିଅନ୍ତୁ ଆପଣ ବିଭିନ୍ନ ଖବରକାଗଜ ପୋଲିସ ଲେଖିଲା ବେଳେ ଆମେ ସମାଜରେ ଲେଖାଯାଏ ପୋଲିସ, ତ ସେଇ ଲାଙ୍ଗୁଏଜ୍ ମୁଁ ପିଲାଦିନରୁ ଜଡ଼ିତ ଥିଲି। ଆଉ ମୋର ସେ ଦକ୍ଷତା ଦେଖିକି ହିଁ ମୋତେ ସେମାନେ ପ୍ରମୋସନ୍ ଦେଇ ଚାଲିଥିଲେ। ତ ବ୍ରହ୍ମପୁର ଯେତେବେଳେ ଗଲି, ମୋତେ ଯେଉଁ ଦାୟିତ୍ୱ ଦିଆହେଇଥିଲା ଯେ ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଫୁଲବାଣୀ ଜିଲ୍ଲାରେ ସାମ୍ବାଦିକ ରିକ୍ରୁଟ୍ କରିବା, ବାକି ଏଡ଼ିସନ୍ ଷ୍ଟାର୍ଟ କରିବା, ତାପରେ ଏମିତି ଯାହା ଦାୟିତ୍ୱ ଦିଆହେଇଥିଲା ସବୁ ଦାୟିତ୍ୱ ସାରିଲି। ସାରିଲା ପରେ ମୁଁ ଯେତେବେଳେ ମ୍ୟାନେଜମେଣ୍ଟକୁ ଲେଖିଲି ଯେ ଆପଣ ମୋତେ ଆଜ୍ଞା ଯେଉଁ ଦାୟିତ୍ୱ ଦେଇଥିଲେ ଧାର୍ଯ୍ୟ ସମୟ ପୂର୍ବରୁ ମୁଁ ସାରିଲି, ମୋତେ ବର୍ତ୍ତମାନ ପୁଣି ଭୁବନେଶ୍ୱରକୁ ଫେରାଇ ନିଆଯାଉ। ସେତେବେଳେ ସେମାନେ କହିଲେ ଆଗକୁ ଇଲେକ୍ସନ୍ ଆସୁଛି, ଆପଣ ସେଇଠି ରୁହନ୍ତୁ। ତ ମନ ଟିକେ ଖରାପ ଲାଗିଲା, ପରିବାରଠୁ ଦୂରରେ ଥିଲି, ହଠାତ୍ ସରକାରୀ ଚାକିରି ଗୋଟେ ବାହାରିଥିଲା, ସିଏ ପୁଣି ବହୁତ ଭଲ ଚାକିରି ବାହାରିଥିଲା, ଯେଉଁଟାକି ଆପଣଙ୍କର DFO ଯେଉଁ ଅଛି, ବନଖଣ୍ଡ ଅଧିକାରୀ, ସେ ବନଖଣ୍ଡ ଅଧିକାରୀ ପଦବୀ ପାଇଁ ବାହାରିଥିଲା, ଗୋଟେ ପ୍ରୋଜେକ୍ଟ ଷ୍ଟାର୍ଟ ହେଇଥିଲା, ଓଡ଼ିଶା ଫରେଷ୍ଟ ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ। ଆପ୍ଲାଏ କରିଦେଲି, ସେଥିରେ ରାଗିକି ଥିଲି, ଆପ୍ଲାଏ କରିଦେଲି, ଭାଗ୍ୟକୁ 50-60 ଜଣ ପିଲାଙ୍କ ଭିତରେ ରିଟିନ୍ରେ ପାସ୍ କରି, ଇଣ୍ଟରଭ୍ୟୁ ପାସ୍ କରି ଚାକିରି ଯେତେବେଳେ ହେଇଗଲା, ସମାଜରେ ଯେଉଁ ଦରମା ପାଉଥିଲି ତା'ର 3 ଗୁଣା ଦରମା ମିଳିଲା, ଛାଡ଼ିକି ପଳେଇ ଆସିଲି ଆଉ ଏ ଡେଭଲପମେଣ୍ଟ ସେକ୍ଟରକୁ।
1: ସାର୍ କେଉଁଠି ଆପଣଙ୍କୁ ଆତ୍ମତୃପ୍ତି ମିଳିଛି?
0: ଦେଖନ୍ତୁ, ମୁଁ ବହୁତ ସାମାଜିକ କାମ ବି କରେ, ଧରିନିଅନ୍ତୁ ରକ୍ତଦାନଠୁ ଆରମ୍ଭ କରି ରୋଟାରୀ ଇଣ୍ଟରନ୍ୟାସନାଲ ସାଙ୍ଗରେ ଜଡ଼ିତ ହୋଇକି ଲୋକସେବା ଜନସେବା କରିବା। ସମାଜରେ ଲେଖିଲା ପରେ ବେଳେବେଳେ ମାନେ ଆପଣ ବିଶ୍ୱାସ କରିବେନି, ବହୁତ ଲୋକ ଆସିକି ଆଜ୍ଞା ଆମ କଥା କେହି ଶୁଣୁନାହାନ୍ତି, ଆପଣ ଲେଖନ୍ତୁ। ଆଉ ମୁଁ ଯେହେତୁ ପିଲାବେଳୁ ସାମ୍ବାଦିକତା ସହ ଜଡ଼ିତ, ମୁଁ ଗୋଟିଏ ନ୍ୟୁଜ୍କୁ କେମିତି 3-4 ଥର ଲେଖିପାରିବି ସେ ଚିନ୍ତାରେ ରୁହେ,
1: ଫଲୋଅପ୍ ନ୍ୟୁଜ୍
0: ଗୁଡ଼ାକ କରେ। ତ ବହୁତ ଲୋକ

0: ମାନେ ମୋତେ ଜଣେ ଲୋକଙ୍କର ଜଣେ ଏମିତି ନ୍ୟୁଜ୍ ଗୋଟେ କରିଥିଲି, ସେ ଲୋକ ମୋତେ ଆସିକି ଥରେ କହିଲେ, ଆଜ୍ଞା ବାବୁ ମୋର କାମ ହୋଇଗଲା, ମୁଁ 4 ବର୍ଷ ହେଲାଣି ଦୌଡ଼ୁଥିଲି, ମୋ ପାଖରେ ଗୋଟେ ଜମି ଅଛି, ଆପଣ ନେଇଯାଆନ୍ତୁ 5,000 ଟଙ୍କା, ମୋତେ ଦିଅନ୍ତୁ 5,000 ଟଙ୍କା, ବୋଧେ ସେତେବେଳେ 50-60 ହଜାର ଟଙ୍କାର ଜମି ଥିବ, 2002 ମସିହା କଥା ଆପଣ ମୁଁ କହୁଛି। ତ ସେ ଆତ୍ମତୃପ୍ତି ଅଲଗା, ଯେମିତି ଆପଣ ରକ୍ତଦାନ କରିକି ଆସିଲେ ଗୋଟେ ଦିନ ଆପଣଙ୍କୁ ଏତେ ବଢ଼ିଆ ଲାଗିବ, ଆପଣ ଚିହ୍ନି ନଥିବେ ଜାଣିନଥିବେ ଜଣେ ଲୋକଙ୍କୁ ରକ୍ତଦାନ କରିକି ଆସିବେ, ସେଇ ଟାଇମ୍ରେ ଆପଣଙ୍କୁ ଯେମିତି ଗୋଟେ ଲୋକ ଆସି କହିବ ମୋର ଆଜ୍ଞା କେହି ନଥିଲେ, କେହି ଶୁଣୁନଥିଲେ, ମୋର କାମ ହୋଇଗଲା, ସିଏ ବି ଗୋଟେ ଆତ୍ମତୃପ୍ତି ମିଳେ। ସମାଜରେ ସେମିତି ମିଳୁଛି, କିନ୍ତୁ ସରକାରୀ ସିଷ୍ଟମ୍ରେ ରହିକି କାମ କରିବାରେ ବି ଅଛି, ବ୍ୟବସ୍ଥା ଭଲ ଅଛି, କିନ୍ତୁ ମୁଁ ଗଣମାଧ୍ୟମରେ ଯେତେବେଳେ କାମ କରୁଥିଲି ମୋତେ ସେଠି ବେଶୀ ତୃପ୍ତି ମିଳୁଥିଲା।
1: ଶ୍ରୋତାବନ୍ଧୁ, ଆମେ ଆଜି ଆଲୋଚନା କରୁଥିଲେ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ସରକାରୀ ସଂସ୍ଥା ସହ ଜଡ଼ିତ ଥିବା ଆମ ରାଜ୍ୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବରେ ଆମେ ପ୍ରତିପାଦନ କଲେ ଅତ୍ୟୁକ୍ତି ହେବ ନାହିଁ, ଶ୍ରୀଯୁକ୍ତ ଦେବାଶିଷ ବିଶ୍ୱାଳ ମହୋଦୟ, ତାଙ୍କୁ ଆଜି ଆମେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମରୁ ନିଶ୍ଚିତ ଭାବରେ ଧନ୍ୟବାଦ ଜଣାଉଛୁ ସମସ୍ତ ଶ୍ରୋତାବନ୍ଧୁମାନଙ୍କ ତରଫରୁ। ଏବଂ ତାଙ୍କର ଆଗାମୀ ଜୀବନ, ତାଙ୍କୁ ଯେଉଁଠି ଆତ୍ମତୃପ୍ତି ବି ଅଧିକା ମିଳୁଛି, ସେ ସରକାରୀ ସ୍ତର ହେଉ ବା ଗଣମାଧ୍ୟମ ବଳୟ ହେଉ, ସବୁଥିରେ ସେ ସଫଳତା ପାଆନ୍ତୁ, ଏଇ କାମନା କରୁଛୁ। ଆଜ୍ଞା ନମସ୍କାର।
0: ନମସ୍କାର।

ଶ୍ରୋତାବନ୍ଧୁ ଆଜିର ଦିନରେ ଅର୍ଥାତ୍ ଜୁନ୍ ଏକ ତାରିଖରେ ପାଳନ କରାଯାଉଛି ଆନ୍ତର୍ଜାତୀୟ କ୍ଷୀର ଦିବସ ବା ୱାର୍ଲଡ ମିଲ୍କ ଡେ। ମିଳିତ ଜାତିସଂଘର ଶାଖା ସଂସ୍ଥା ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ୍ ବା ଖାଦ୍ୟ ଓ କୃଷି ସଂଗଠନ ଆଜିର ଦିବସକୁ ସଚେତନତା ଉଦ୍ଦେଶ୍ୟରେ ପାଳନ କରୁଛନ୍ତି। କ୍ଷୀର ପରି ଏକ ପୁଷ୍ଟିଯୁକ୍ତ ପାନୀୟକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ତଥା ଏହାର ଉପକାରିତା ସମ୍ପର୍କରେ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆଜିର ଦିବସକୁ ପାଳନ କରାଯାଉଛି। ନମସ୍କାର, କେନ୍ଦୁଝର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ପ୍ରଚାର କଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଦେବାଶିଷ ମିଶ୍ର। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।
1: चित्रलोक कार्यक्रम। इस कार्यक्रम में एक छोटा सा ब्रेक के बाद फिर से आपको सुनवाएंगे गाने।

ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1296 ଭାଗ ଶୁଣିପାରିବେ ପୂର୍ବାହ୍ନ 10:30 ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଦିନ 1:20 ଆଜିର ବିଷୟ ପିତାମାତା ଚଳନ୍ତି ଦେବତା। ଏ ସମ୍ପର୍କରେ ରାଜଲକ୍ଷ୍ମୀ ପାଣିଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବ କାର୍ଯ୍ୟକ୍ରମ ଯୁବବାଣୀ।

ଆଦିବାସୀ ଗୀତକ୍ରମରେ ଶୁଣିବେ ହୋ ଗୀତ ବନଶ୍ରଭୀ କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ଲାଲମୋହନ ହାଇବ୍ରୁ ଏବଂ ସାଥୀ କଳାକାର ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ କାର୍ଯ୍ୟକ୍ରମ ଯୁବଶକ୍ତି ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ ଦେଶବନ୍ଦନେ ଶୁଣିବେ ରାତି 8:15 ପ୍ରଚାର କରିବୁ ଝୁମର ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣୀ ରାତି 10 ପରିବେଷଣ କରିବେ ଶିବପ୍ରସାଦ ସାହୁ ଏବଂ ସାଥୀ କଳାକାର।

ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10:30 ସ୍ୱତନ୍ତ୍ର ଦ୍ୱିଭାଷୀ କାର୍ଯ୍ୟକ୍ରମ ସିରିଜ୍ 12 ବର୍ଷରେ ସରକାର ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 11:10। ଶୁଣିଲେ କାର୍ଯ୍ୟକ୍ରମର ସୂଚନା।

ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତାର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଭଲ ଲାଗେ, ଭାରି ଭଲ ଲାଗେ ତୁମ ମନର କୋମଳତା, ତୁମ କଥାରେ ମଧୁରତା, ତୁମ ହୃଦୟର ମହାନତା, ତୁମ ପ୍ରେମର ଗଭୀରତା, ସବୁଥିରେ ଆମ ଖୁସି ପାଇଁ ତୁମ ପାରୁ ପର୍ଯ୍ୟନ୍ତ ଚେଷ୍ଟା। ତୁମ ପାଇଁ ଶବ୍ଦର ତମାମ ଅଭାବ ଆଜି ଆମରି ପାଖରେ। ଯିଏ ଆମର ପ୍ରଥମ ଗୁରୁ, ଯିଏ ଶବ୍ଦ ଶିଖେଇଛନ୍ତି, ତାଙ୍କୁ ବା କେଉଁ ଶବ୍ଦର ଫୁଲ ଆମେ ଅର୍ପଣ କରିପାରିବା। ତୁମେ ଯିଏ ପୂର୍ଣ୍ଣାଞ୍ଜଳି, ଅସରନ୍ତି ସ୍ନେହ ଶ୍ରଦ୍ଧା ପ୍ରେମର ପୂର୍ଣ୍ଣକୁମ୍ଭ, ତୁମ ଚରଣରେ କୋଟି କୋଟି ନମସ୍କାର।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ

0: ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ତୁମରି ପରିଚୟରେ ଆମେ ପରିଚିତ, ତୁମରି ପରିଚୟରେ ଆମେ ଗର୍ବିତ। ସେହି ପରିଚୟରେ ଲୁଚି ରହିଥାଏ ସଂସ୍କାର ଆଉ ସ୍ନେହର କଥା। ମା' ବାପା କେବଳ ଆମ ପରିଚୟ ନୁହନ୍ତି, ବରଂ ଜୀବନର ସେହି ମଜବୁତ ସ୍ତମ୍ଭ ଯିଏ ନିଜ ସ୍ୱପ୍ନକୁ ଭୁଲି ଆମ ଖୁସି ପାଇଁ ସାରା ଦୁନିଆ ସହ ଲଢ଼ନ୍ତି। ବାମ ହାତରେ ସେହି ଚିହ୍ନକୁ ଦେଖିଲେ ଆଜି ବି ମନେ ପଡ଼େ। ବାଟରେ ଚାଲୁ ଚାଲୁ ଥରେ ଝୁଣ୍ଟି ପଡ଼ିଥିଲି, ତୁମେ ହାତ ବଢ଼ାଇ କହିଥିଲ, ଉଠ ମୋ ହାତ ଧରି ଚାଲ, କେବଳ ଝୁଣ୍ଟି ତ ପଡ଼ିଛୁ, ଆଗକୁ ମାଡ଼ି ଚାଲ। ଆଉ ହଁ, ବୋଧହୁଏ ତାପରଠୁ ମୁଁ କେବେ ପଛକୁ ଫେରିନି। ଜୀବନର ପ୍ରତିଟି ମୁହୂର୍ତ୍ତରେ ବାପା ମା' ଦୁହିଁଙ୍କର ଆଶୀର୍ବାଦ, ସଂଘର୍ଷରେ ଜିତିବା ଶିଖେଇଛି। ସେହି ପଦିଏ କଥା, ଧୈର୍ଯ୍ୟ ଧରି ଆଗକୁ ଜୀବନ ସୁନା ପାଲଟିଯିବ। ଆଉ ହଁ, ପ୍ରତ୍ୟେକ ମା' ବାପାଙ୍କ ଏହି ଶିକ୍ଷା, ଏହି ସଂସ୍କାର ହିଁ ଜୀବନରେ ଉପଯୁକ୍ତ ମାର୍ଗଦର୍ଶକ ସାଜେ।

0: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ ଦୁଇ ବିଜ୍ଞାନ, ଯୁକ୍ତ ଦୁଇ ବାଣିଜ୍ୟ ଓ ଯୁକ୍ତ ଦୁଇ କଳା। ସେହିପରି ଯୁକ୍ତ ତିନି ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ ତିନି ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ ତିନି କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, ଏମ୍ଏସ୍ଡବ୍ଲ୍ୟୁ, ଏମ୍ଏଫ୍ସି, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି। ଏବଂ ଏଆଇସିଟି ନ୍ୟୁଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ୍ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।

ଆଜିପାଇଁ ଏଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1296 ଭାଗ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

0: ଲୋକସଙ୍ଗୀତରେ ପ୍ରଚାର କଲୁ ଯୋଡ଼ି ମହୁରୀ ବାଦ୍ୟ, ପରିବେଷଣ କଲେ ଅମିନା ଦଳାଇ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 megahertz FM ବ୍ୟାଣ୍ଡ ଯୋଗେ।
2: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା Juk 2 Vigyan, Juk 2 Vanijya ଓ Juk 2 Kala। ସେହିପରି Juk 3 Vigyan ୱିଥ୍ ଅନର୍ସ, Juk 3 Vanijya ୱିଥ୍ ଅନର୍ସ, Juk 3 Kala ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICT ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 700886908 ରେ ଯୋଗାଯୋଗ କରିପାରିବେ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
5: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
6: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
5: କନକ ଜୁଏଲେରୀ, BS ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
7: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ AC, ଫ୍ୟାନ ସବୁ ଚାଲିଥିବ।
8: ଓହୋ ମା, ତମର ପ୍ରତି କଥାରେ ଟେନସନ।
7: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
8: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
7: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
8: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
9: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଆକାଶବାଣୀ କେନ୍ଦୁଝର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 megahertz FM ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି କଳ୍ପନା ରାଣୀ ସାହୁ।

ପୁଣି ଆଜି ଆମେ ପାଳନ କରୁଛନ୍ତି ୱାର୍ଲଡ ମିଲ୍କ ଡେ ବା ବିଶ୍ୱ ଦୁଗ୍ଧ ଦିବସ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଦୁଗ୍ଧ ଉତ୍ପାଦନ ଆଉ ବ୍ୟବସାୟକୁ ଅଧିକ ପ୍ରାଧାନ୍ୟ ଦେବା। ଆମ ଦେଶ ଭାରତ ଗୋଟିଏ କୃଷି ପ୍ରଧାନ ଦେଶ। ଏଠାରେ ଅଧିକାଂଶ ଲୋକ କୃଷି ଆଉ ଦୁଗ୍ଧ ଉତ୍ପାଦନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। ଏହି ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀମାନେ କିଭଳି ନିଜର ଉତ୍ପାଦନ ଆଉ ବ୍ୟବସାୟ ସମ୍ପର୍କରେ ଅଧିକ ଜାଣିପାରିବେ ଆଉ ତା'ର ଲାଭ ଉଠାଇପାରିବେ ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସଟି ପାଳନ କରାଯାଉଛି। ଭଉଣୀ, ଆମେ ଜାଣିଛନ୍ତି ଦୁଗ୍ଧ ବା କ୍ଷୀର ହେଉଛି ଗୋଟିଏ ସମ୍ପୂର୍ଣ୍ଣ ଆହାର, କାହିଁକି ନା ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପଟାସିୟମ୍, ଆୟୋଡିନ୍, ଆଇରନ୍, ଜିଙ୍କ, ଭିଟାମିନ୍ ଏ, ଭିଟାମିନ୍ ଡି, ଭିଟାମିନ୍ B12 ପ୍ରଭୃତି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଏହା ସବୁ ବର୍ଗର ଲୋକଙ୍କ ପାଇଁ ମଧ୍ୟ ଆବଶ୍ୟକ। ତେଣୁ ଆମେ ସମସ୍ତେ ଯଦି ଦୁଗ୍ଧ ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ସହିତ ଉତ୍ପାଦନ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ତେବେ ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ସଫଳ ହୋଇପାରିବ।

0: ମା ବାପା ଯାହାଙ୍କ ପାଇଁ ଆମେ ପୃଥିବୀକୁ ଆସିଛନ୍ତି, ଯାହାଙ୍କ ପାଇଁ ଆମେ ସୁନ୍ଦର ଦୁନିଆକୁ ଉପଭୋଗ କରିପାରୁଛନ୍ତି। ଭଉଣୀ, ସମୟ ଥିଲା ମା ବାପାଙ୍କ ପାଇଁ ତାଙ୍କ ପିଲାମାନେ ଯେମିତି ଥିଲେ ତାଙ୍କର ଜୀବନ, ପିଲାମାନଙ୍କ ପାଇଁ ମଧ୍ୟ ବାପା ମା ସେମିତି ଥିଲେ ତାଙ୍କର ଭଗବାନ। ଶ୍ରବଣ କୁମାରଙ୍କ କଥାକୁ ଆମେ ଉଦାହରଣ ରୂପେ ନେଇପାରିବା, ଯିଏକି ନିଜ ଦୃଷ୍ଟିହୀନ ପିତାମାତାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ତାଙ୍କ କାନ୍ଧରେ ବୋହି ତୀର୍ଥ ଭ୍ରମଣରେ ବାହାରି ପଡ଼ିଥିଲେ। କିନ୍ତୁ ଭଉଣୀ, ଏବେ ସମୟ ସହିତ ଆମେମାନେ ମଧ୍ୟ ପରିବର୍ତ୍ତନ ହୋଇଯାଇଛନ୍ତି। ସବୁ ବାପା ମା ତାଙ୍କର କର୍ତ୍ତବ୍ୟ, ସ୍ନେହ, ଭଲ ପାଇବାରେ ସେହି ବାପା ମା ହୋଇ ଅଛନ୍ତି। କିନ୍ତୁ ପ୍ରାୟ ପିଲାମାନେ ଏବେ ବାପା ମାଙ୍କ ପ୍ରତି ସେମାନଙ୍କର କର୍ତ୍ତବ୍ୟ, ସେମାନଙ୍କର ଦାୟିତ୍ୱକୁ ପୂରାପୂରି ପାଶୋରି ଦେଲେଣି। ସେମାନେ ନିଜକୁ ଆଉ ନିଜ ପିଲାମାନଙ୍କ ଭବିଷ୍ୟତକୁ ଦେଖିବାକୁ ଯାଇ ବାପା ମାଙ୍କୁ ଅଲୋଡ଼ା କରି ଦେଉଛନ୍ତି, ଯେଉଁଥିପାଇଁ ଏବେ ଅନେକ ମା ବାପା ଜୀବନର ଶେଷ ଅବସ୍ଥାରେ ବୃଦ୍ଧାଶ୍ରମ ବା ଜରାଶ୍ରମରେ ଦିନ କାଟୁଛନ୍ତି। ଭଉଣୀ, ଏସବୁ କହିବାର ଉଦ୍ଦେଶ୍ୟ ହେଉଛି, ଆଜି ଆମେ ପାଳନ କରୁଛନ୍ତି ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍ ବା ବିଶ୍ୱ ପିତାମାତା ଦିବସ। ଆଜି ବାପା ମା ମାନେ କାହିଁକି ଅବହେଳିତ ହେଉଛନ୍ତି? ତାଙ୍କୁ ଅବହେଳା କରିବା ଦ୍ୱାରା ତାର ପ୍ରଭାବ ଆମମାନଙ୍କ ଜୀବନରେ କ'ଣ ପଡ଼ିବ, ସେସବୁ ଦିଗରେ ପ୍ରତ୍ୟେକଙ୍କୁ ସଚେତନ କରିବାର ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ଜୁନ୍ ଏକ ତାରିଖକୁ ବା ଆଜିର ଦିନକୁ ବିଶ୍ୱ ପିତାମାତା ଦିବସ ଭାବରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଆମର ଆଲୋଚନାର ବିଷୟ ରହିଛି ପିତାମାତା ଚଳନ୍ତି ଦେବତା। ଆଜିର ଆଲୋଚନାରେ ଥିବା ଅତିଥିଙ୍କ ପରିଚୟ ଆସନ୍ତୁ ଶୁଣିବା ତାଙ୍କରି ମୁହଁରୁ। ଭଉଣୀ, ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆମର ବସୁନ୍ଧରା କାର୍ଯ୍ୟକ୍ରମକୁ। ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୁଁ ରାଜଲକ୍ଷ୍ମୀ ପାଣି, ମୋ ଘର ଜନାର୍ଦ୍ଦନପୁର ଶାସନ, ମୁଁ ଜଣେ ହାଉସ ୱାଇଫ୍।
0: ଭଉଣୀ, ଆଜି ଆମେ ପାଳନ କରୁଛନ୍ତି ଗ୍ଲୋବାଲ୍ ପ୍ୟାରେଣ୍ଟସ୍ ଡେ ବା ବିଶ୍ୱ ପିତାମାତା ଦିବସ। ଏହି ପରିପ୍ରେକ୍ଷୀରେ ଆଜି ଆମର କାର୍ଯ୍ୟକ୍ରମର ବିଷୟ ରହିଛି ପିତାମାତା ଚଳନ୍ତି ଦେବତା।
1: ଆଜ୍ଞା,
0: ଆମେ ଆଜି ଏ ଯୋଉ ସୁନ୍ଦର ସୃଷ୍ଟିକୁ ଉପଭୋଗ କରୁଛନ୍ତି କେବଳ ଆମ ବାପା ମାଙ୍କ ପାଇଁ, ତେଣୁ କଣ ଏଭଳି ଗୋଟେ ଆବଶ୍ୟକ ପଡିଲା ଯାହାଙ୍କ ପାଇଁ ଆମେ ଏ ଦୁନିଆକୁ ଆସିଛନ୍ତି ତାଙ୍କ ପାଇଁ ଦିବସଟେ ପାଳନ କରିବା ଦରକାର ପଡିଲା?
1: ବର୍ତ୍ତମାନ ଯୋଉ ଯୁବ ସମାଜ ଆମର ରହିଛନ୍ତି ସେମାନେ ନିଜକୁ ବେଶୀ ଇମ୍ପୋର୍ଟାନ୍ସ ଦଉଛନ୍ତି, ବାପା ମାଙ୍କର ଗୁରୁତ୍ୱ ତାଙ୍କ ପାଖରେ ବହୁତ କମ। ମା ହଉଛି ପୃଥିବୀ ସର୍ବସହା, ବାପା ଆକାଶ ଭଳିଆ ପରିବାରର ମୁଖ୍ୟ, ସେ ଆମକୁ ଛାଇ ଭଳିଆ ରଖିଛନ୍ତି, ସେଇଟା ଆମେ ପିଲାମାନେ ଭୁଲି ଯାଉଛନ୍ତି। ତା ସହିତ ମା ବାପା ଛୁଆଟିକୁ ଜନ୍ମ ଦିଅନ୍ତି, ତାପରଠୁ ସେଇ ଛୁଆର ଖୁସିରେ ହିଁ ସେମାନେ ନିଜ ଖୁସି ଖୋଜିଥାନ୍ତି। ନିଃସ୍ୱାର୍ଥପର ଭାବରେ ସେମାନେ ତାଙ୍କ ଜୀବନର ସବୁକିଛି ମୁହୂର୍ତ୍ତ ପିଲାଙ୍କ ପାଇଁ ଦେଇଦେଇଥାନ୍ତି, କିନ୍ତୁ ଯେତେବେଳେ ସେମାନେ ଶ୍ରଦ୍ଧା ସ୍ନେହ ଖୋଜନ୍ତି ପିଲାମାନେ ତାଙ୍କୁ ଅବହେଳିତ କରନ୍ତି। ସେଇ ବାପା ମାଙ୍କୁ ଟିକେ ମୁହଁରେ ହସ ଦେବା, ତାଙ୍କୁ ଟିକେ ଖୁସି ଦେବା, ପିଲାମାନଙ୍କ ମନରେ ତାଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଭକ୍ତି ଜାଗ୍ରତ ହବ, ଏଇ ଉଦ୍ଦେଶ୍ୟରେ ଏଇ ଦିବସଟିକୁ ପାଳନ କରୁଛୁ। ଏମିତି ତ ଆମେ ବିଭିନ୍ନ ପ୍ରକାର ଦିବସ ପାଳନ କରୁଛନ୍ତି, ବାପା ମାଙ୍କ ପାଇଁ ଆମେ ଗୋଟେ ଦିନ ପାଳନ କଲେ ସେଇଟା ତାଙ୍କ ମନରେ ଗୋଟେ ଅଦ୍ଭୁତ ଖୁସି ଆଣିବ, ଯୋଉଟା କି ମାନେ ସେମାନେ ଭାବି ନଥିବେ ଯେ ଆମକୁ ଏଇ ଖୁସିଟା ମିଳିବ। ଆଶା ତାଙ୍କର ମନ ଭିତରେ ରହିଲେ ବି ସେମାନେ ପ୍ରକାଶ କରନ୍ତିନି ଯେ ଆମକୁ ଏଇଟା ଦରକାର, କିନ୍ତୁ ତାଙ୍କର ନ କହିବା ଆଗରୁ ଯଦି ଆମେ ଏଇ ଜିନିଷଟା ତାଙ୍କୁ ଦେଇ ଦଉଛନ୍ତି ତାହେଲେ ତାଙ୍କୁ ଗୋଟେ ଲାଗୁଛି ନାଇଁ ଆମର ଛୁଆମାନେ ଆମକୁ ଏତିକି ସମ୍ମାନ ଦଉଛନ୍ତି।
0: ବାପା ମାଙ୍କ ପ୍ରତି ସମ୍ମାନ ଭଲ ପାଇବାର ନିଦର୍ଶନ ସ୍ୱରୂପ ଆମେ ଦିନଟିଏ ପାଳନ କରୁଛନ୍ତି, କିନ୍ତୁ ଗୋଟିଏ ଦିନ ତ ତାଙ୍କ ପାଇଁ ଯଥେଷ୍ଟ ନୁହେଁ, କାହିଁକି ନା ଆମ ପ୍ରତି ତାଙ୍କର ଯୋଉ ତ୍ୟାଗ, ଯୋଉ ଦାୟିତ୍ୱବୋଧ, ଯୋଉ କର୍ତ୍ତବ୍ୟ, ସେଥିପାଇଁ ଯେ ଗୋଟିଏ ଦିନ ଆମେ ପାଳନ କରିଦେଇକି ସେକୁ ସୁଝି ପାରିବା ତ କେବେ ବି ସମ୍ଭବ ନୁହେଁ, କାହିଁକି ନା ପିତାମାତାଙ୍କ ଋଣ କେହି ସୁଝିନି କି ସୁଝି ପାରିବନି। ତେବେ ଆମେ ଏତେ ସବୁ କଥା ଜାଣିବା ସତ୍ତ୍ୱେ ତଥାପି ଆପଣ ଦେଖୁଛନ୍ତି ଏବେ ବୃଦ୍ଧାଶ୍ରମ ଦିନକୁ ଦିନ ବଢି ବଢି ଚାଲିଛି, ଏହାର କାରଣ କଣ?
1: ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ସ୍ୱାର୍ଥ କୈନ୍ଦ୍ରିକ, ସେମାନେ ଭାବୁଛନ୍ତି ଆମେ ଯଦି ଭଲରେ ରହିଲୁ ତାହେଲେ ସମସ୍ତେ ଭଲରେ ରହିବେ, କିନ୍ତୁ ବାପା ମାଙ୍କର ଆମ ଜୀବନରେ ଗୋଟେ ସ୍ଥାନ ଅଛି, ତାଙ୍କ ପାଇଁ କିଛି କରିବା, ତାଙ୍କୁ ଭଲ ପାଇବା, ଘରର ମୁରବୀ ଭଳିଆ ତାଙ୍କୁ ମାନିବା, ସେ ଜିନିଷଟା ବର୍ତ୍ତମାନ କମିଯାଉଛି ଧୀରେ ଧୀରେ। କାହିଁକି କମୁଛି ନା ଯେତେ ଭାଇ ସେତେ ଘର, ସେମିତି ହେଇକି ସମସ୍ତେ ନିଜ ନିଜର ଘର କରିକି ରହୁଛନ୍ତି, ସେଠି ସବୁ ଜିନିଷ ରହୁଛି, କିନ୍ତୁ ବାପା ମାଙ୍କ ପାଇଁ ଗୋଟେ ନିର୍ଦ୍ଦିଷ୍ଟ ମୋ ବାପା ରହିବେ କି ମୋ ମା ରହିବେ ଏମିତି କିଛି ତାଙ୍କ ପାଖରେ ନାହିଁ।
2: ସେମାନେ ହେଉଛନ୍ତି ଆମ ପାଇଁ ଗୋଟେ ବର୍ଡନ,
1: ଆମର ଯୋଉ ସମୟ ଟିକେ ପାଇଲେ ଆମେ ଖୁସିରେ ସାଙ୍ଗସାଥି ମେଳରେ ବୁଲନ୍ତୁ ବା ନିଜେ ହୋଟେଲ ବଜାର ଯାଆନ୍ତୁ, ବାହାରେ ବୁଲିକି ବିଭିନ୍ନ କଥାବାର୍ତ୍ତା ହୁଅନ୍ତୁ, କିନ୍ତୁ ମା ବାପା ରହିଲେ ତାଙ୍କ ପାଇଁ ସେ ସମୟଟା ଦେବାକୁ ପଡିବ, ତାଙ୍କ ପାଇଁ କରିବାକୁ ପଡିବ, ଏସବୁ ଜିନିଷ ପାଇଁ ସେମାନେ ବାପା ମାଙ୍କ ଠୁ ଦୂରେଇ ରହିବାକୁ ଭଲ ପାଉଛନ୍ତି, ଯୋଉଟା କି ମାନେ ବହୁତ ଦୁଃଖ ଜିନିଷ। ସଂସାରରେ ପ୍ରାୟ ଲୋକ ମୁଁ ଦେଖୁଛି ବାପା ମାଙ୍କୁ ନେବାଙ୍କୁ କେହି ରାଜି ହଉନାହାନ୍ତି, କିନ୍ତୁ ସେଇ ବାପା ମାର ଯୋଉ ଜମି ବାଡି ରହିଛି ତାକୁ ଭାଗ ବଣ୍ଟରା କରିବାରେ ବହୁତ ବ୍ୟସ୍ତ, କିନ୍ତୁ ବାପା ମାଙ୍କର ଛୋଟ ଛୋଟ ଜିନିଷ ପୂରଣ କରିବା, ଆଜି ମୋ ମାଆକୁ ଟିକେ ଭଲ ଜିନିଷ ଖାଇବାକୁ ଦେବି, ଭଲ ଜିନିଷ ପିନ୍ଧିବା, ବର୍ତ୍ତମାନ ଏଇ ବୃଦ୍ଧ ବୟସରେ କଣ ସେମାନେ ବହୁତ ଜିନିଷ ଖାଇକି ହଜମ କରିପାରିବେ? କରିପାରିବେନି, କିନ୍ତୁ ତାଙ୍କର ଇଚ୍ଛା ଥାଏ, ଖାଆନ୍ତୁ ନ ଖାଆନ୍ତୁ ମତେ ଟିକେ ଯାଚନ୍ତୁ, ମତେ ଟିକେ ଦିଅନ୍ତୁ, ଭଲ ପିନ୍ଧିବା, ସେମାନେ କଣ ବହୁତ ଭଲ ପିନ୍ଧି ପାରିବେ ବର୍ତ୍ତମାନ? କିନ୍ତୁ ତାଙ୍କୁ ଟିକେ ଦରକାର, ତାଙ୍କୁ ଆମେ ସେଇ ଯୋଉ ଜିନିଷଟା ଦେଲେ ସେମାନେ ପିନ୍ଧନ୍ତୁ ନ ଖାଆନ୍ତୁ, କିନ୍ତୁ ଭାବନ୍ତି ନାଇଁ ମୋର ପୁଅ ଝିଅ ମତେ ଉପଯୁକ୍ତ ସମ୍ମାନ ଦଉଛନ୍ତି, ଭଲ ପାଉଛନ୍ତି, ତାଙ୍କ ହୃଦୟରେ କିଛି ସ୍ଥାନ ମୋ ପାଇଁ ଅଛି, ସେଇ ଜିନିଷଟା ସେମାନଙ୍କୁ ଖୁସି ଦିଏ ଆଉ। ବର୍ତ୍ତମାନ ଲୋକ କଣ ଭାବୁଛନ୍ତି ଭାଇ ଭାଇରେ ବାଦ ବିବାଦ ହେଇ ସିଏ କରୁନି ମୁଁ କାହିଁକି କରିବି, ମୁଁ କାହିଁକି ବାପା ମା ପାଇଁ ଖର୍ଚ୍ଚ କରିବି? ଖର୍ଚ୍ଚଟା ବି ତାଙ୍କ ପାଇଁ ଆସୁଛି ଯେ ମାନେ ଆମେ ବାପା ମା ପାଇଁ ଖର୍ଚ୍ଚ କରିପାରିବୁ ନାହିଁ, ମୋର ତ ଏତେ ଅସୁବିଧା କଣ ଅଛି, ଅସୁବିଧା ସୁବିଧା ରହିଛି, କିନ୍ତୁ ଆମେ ଆମ ଛୁଆମାନଙ୍କୁ ତ ଦୂରେଇ ଦଉନାହାନ୍ତି, ସେ ଅସୁବିଧା ଭିତରେ ବି ତାଙ୍କୁ ଲାଳନ ପାଳନ କରୁଛନ୍ତି, ସେ ଛୁଆ ଭାବିକି ଯଦି ଆମେ ବାପା ମାଙ୍କୁ ଲାଳନ ପାଳନ କରିବା ଅସୁବିଧା କୋଉଠି ରହିବ? ୟାର ବୁଝିବା ଟିକେ ଲୋକଙ୍କ ଭିତରେ କମିଯାଉଛି ଦିନକୁ ଦିନ।
0: ଭାଇ ଭାଇ ଭିତରେ ବାଦ ବିବାଦ ନେଇକି ସେଠି ବାପା ମା ବି ଭାଗ ହେଇଯାଉଛନ୍ତି,
1: ଭାଗ ହଉଛନ୍ତି, ହଁ
0: ପିତା ମାତାଙ୍କର ସମ୍ପତ୍ତି ବାଡିଟାକୁ ସେମାନେ ନିଜର ବୋଲି ଭାବୁଛନ୍ତି, କିନ୍ତୁ ଯୋଉ ପିତା ମାତାଙ୍କ ପାଇଁ ଆଜି ମୁଁ ଏଇ ଐଶ୍ୱର୍ଯ୍ୟ ଭୋଗ କରୁଛି ସେମାନଙ୍କୁ ସେମାନେ ନିଜର ବୋଲି ଭାବୁନାହାନ୍ତି।
1: ନା ସେଟା ଭାବୁନାହାନ୍ତି ସେମାନେ।
0: ତେବେ ପରିବାରରେ ଏଇ ଯୋଉ ପିତା ମାତାଙ୍କ ପ୍ରତି ସମ୍ମାନ ଭଲ ପାଇବା କମି ଯାଉଛି, ପୁଣି ତାକୁ ଆମେ ପରିବାରରେ କେମିତି ଫେରେଇ ଆଣିପାରିବା? ବା ଯୋଉ ଶ୍ରବଣ କୁମାର କଥା ଆମେ ଶୁଣିଛନ୍ତି ଯେ ବାପା ମାଙ୍କ ପାଇଁ ସେ କିଭଳି ସବୁ କିଛି ତ୍ୟାଗ କରିଥିଲେ, ସେଇଭଳି ଶ୍ରବଣ କୁମାର କିଭଳି ଘରେ ଘରେ ଜନ୍ମ ହେଇପାରିବେ?
1: ସବୁବେଳେ ଗୋଟେ ସେମିତି ପରିବେଶ ତିଆରି କରିବା ଯୋଉଟା କି ଆମ ଛୁଆମାନଙ୍କୁ ଆମେ ଦେଖେଇବା ଯେ ଆମେ ବାପା ମାଙ୍କୁ କେମିତି ସମ୍ମାନ ଦଉଛନ୍ତି, କେମିତି ଭଲରେ ରଖୁଛନ୍ତି। ସେମାନେ ତ ବୁଢା ବୁଢୀ, ଆଜି ସେମାନେ କିଛି ଜାଣିପାରୁନାହାନ୍ତି, ସେମାନେ ଛୋଟ ଛୁଆ, କଣ କଣ ପଚାରିବେ, ସବୁ ଜିନିଷ ଦସ୍ତର ପଚାରିବେ, କିନ୍ତୁ ଆମକୁ ଟିକେ ଧୈର୍ଯ୍ୟର ସହିତ, ହୁଏ ତ କେତେବେଳେ ବିରକ୍ତି ବି ଲାଗିପାରେ, କିନ୍ତୁ ଧୈର୍ଯ୍ୟର ସହିତ ଆମେ ତାଙ୍କୁ ସ୍ନେହରେ ସେଟା ବୁଝେଇ ଦେଲେ ତାଙ୍କୁ ବେଶ ଭଲ ଲାଗିବ। ଆମଠୁ ଛୁଆ ଶିଖିବେ, ଆମେ ଯଦି ଆମର ବୟୋଜ୍ୟେଷ୍ଠ ବ୍ୟକ୍ତି ଆମର ଶାଶୁ ହେଲେ ଶ୍ୱଶୁର ହେଲେ ଗୁରୁଜନ ମାନଙ୍କୁ ଆମେ ଯଦି ସମ୍ମାନ ଦବା, ଆମେ ପ୍ରତି କ୍ଷେତ୍ରରେ ତାଙ୍କୁ ଅଗ୍ରାଧିକାର ଦଉଥିବା, ଇମ୍ପୋର୍ଟାନ୍ସ ଦଉଥିବା, ପଛରେ ଆମ ମାନଙ୍କ କଥା ଚିନ୍ତା କରିବା, ଯଦି ସେଇ ଟାଇପ୍ ର କିଛି କରିପାରିବା, ଆମେ ଜେଜେବାପା ଜେଜେମାଙ୍କୁ ଆମେ କରିବା, ତାଙ୍କୁ ବୁଲେଇ ନେବା, ତାଙ୍କୁ ଖାଇବାକୁ ଆଗ ଦବା, ଏଇସବୁ ଜିନିଷ ଗୋଟେ ଚଳଣିରେ ଛୁଆ ଯେତେବେଳେ ପଡିଯିବେ ହୁଏତ ସେଇ ଅଭ୍ୟାସଟା ତାଙ୍କୁ ଖରାପ ବାଟକୁ ନେବନି। ଆଉ ବି କେତେ ଗୁଡେ କ୍ଷେତ୍ରରେ ହୁଏ, ଯଦି ପୁଅଟି ବି ଚାହୁଁଛି ମୋ ବାପା ମାଙ୍କୁ କରିବି, ସେଇଠି ସ୍ତ୍ରୀଟି କହୁଛି ନାଇଁ ତୁ କାହିଁକି ବାପା ମାଙ୍କୁ କରିବୁ, ସ୍ତ୍ରୀ ଚାହୁଁନି। ପୁରୁଷ ଲୋକ ତ ସବୁବେଳେ ଘରେ ରହିବେନି ଯେ ବାପା ମାର ସେବା ଯତ୍ନ ଖାଇବା ପିଇବା ଦେବେ ବୋଲି। ଯେତେବେଳେ ପିଲା ଥିବା ବୟସ ଆସୁଛି, ଗୋଟେ ମାର ରୋଲ ବହୁତ, ମା ପ୍ରଥମ ଗୁରୁ, ଆମେ ଯେମିତି କରିବା ସେଟାକୁ ଛୁଆଙ୍କୁ ବି ଦେଖେଇବା, ମୋ ଶାଶୁ ଶ୍ୱଶୁର କେମିତି ଭଲରେ ରହିବେ, ସେମାନେ କଣ ଖାଇବାକୁ ଭଲ ପାଉଛନ୍ତି, କେମିତି ଶୋଇବାକୁ ଭଲ ପାଉଛନ୍ତି, ସେମାନଙ୍କର ଟାଇମିଂ କଣ, ସେମାନେ ଗାଧେଇବେ ଖାଇବେ, ତାଙ୍କ ପ୍ରତି ଯଦି ମୋର କର୍ତ୍ତବ୍ୟ ସବୁବେଳେ ମୁଁ ମୋର ହିସାବରେ କରିଚାଲିଥିବି, କିଛି ନା କିଛି ମାତ୍ରାରେ ଛୁଆଙ୍କ ଉପରେ ତାର ପ୍ରଭାବ ପଡିବ। ଓ ସକାଳୁ ଉଠି ବାପା ମାଙ୍କୁ ଟିକେ ଜୁହାର କରିବା, ତାକୁ ବି କହିବା ନାଇଁ ଜେଜେବାପା ଜେଜେମାଙ୍କୁ ଜୁହାର କର, ଆମେ ଯେମିତି ବାପା ମାଙ୍କୁ ସମ୍ମାନ ଦଉଛୁ ସେଇଭଳିଆ ସେମାନେ ବି ଶିଖିବେ, ନାଇଁ ଜେଜେବାପା ଜେଜେମା ଆମର ଘରର ମୁରବୀ, ସବୁ କ୍ଷେତ୍ରରେ ଆମେ ତାଙ୍କୁ ସମ୍ମାନ ଦେବା, ତାଙ୍କୁ ପଚାରିବା, ତାଙ୍କୁ ଆଦର କରିବା, ଯତ୍ନ କରିବା। ଛୁଆଙ୍କ ଦ୍ଵାରା ଜେନା ପଚାରିବୁ ଜେଜେମା କଣ ଖାଇବେ, ଜେନା ପଚାରିବୁ ଜେଜେବାପା କଣ ଖାଇବେ, ଆଜି କଣ ତରକାରୀ ହବ, ବନ୍ଧୁ ବାନ୍ଧବ ଆସୁଛନ୍ତି କଣ କରିବା, ଏଇସବୁ ଯୋଉ ଡିସିସନ ଆମେ ଜାଣିଛନ୍ତି କଣ କରିବା, କିନ୍ତୁ ତାଙ୍କୁ ପଚାରିବା ଦ୍ଵାରା ଲାଗେ କଣ ନା ମତେ ପରିବାରରେ ଗୋଟେ ଗୁରୁତ୍ୱ ଦିଆ ହଉଛି, ସେଇଟା ଶିଖିଲେ ଛୁଆ ନିହାତି ଆଗକୁ ବି ସେଇ ଜିନିଷଟା ଅଭ୍ୟାସରେ ପରିଣତ ହେଇଥିବ, ଆଉ ସେମାନେ ସେଇଟା ହିଁ କରିବେ, ତାଙ୍କ ମନରେ ଯୋଉ ସନ୍ତୁଷ୍ଟ ଆସିବ ସେଇ ସନ୍ତୁଷ୍ଟରୁ ଯୋଉ ଆଶୀର୍ବାଦ ଟିକେ କଣ ମିଳିବ ସେଇଟା ହିଁ ଆମ ପାଇଁ ଭଗବାନଙ୍କ ଆଶୀର୍ବାଦ ସହିତ ସମାନ, ଏଇଟା ହିଁ ଆମେ ଛୁଆଙ୍କ ମୁଣ୍ଡରେ ପୁରେଇବା ଦରକାର। ଏଇ ଜିନିଷଟା ଯଦି ଛୁଆ ବୁଝିବେ ତାହେଲେ ନିଶ୍ଚୟ ଛୁଆମାନେ ଭଲ ହେବେ। ତାପରେ ବି ସବୁବେଳେ ବଣ୍ଡିଂ ରହିବା ପାଇଁ ଛୁଆଙ୍କୁ ତାଙ୍କ ସାଙ୍ଗରେ ଛାଡିବା ଦରକାର, ତାଙ୍କ ପାଖରେ ବସେଇବା ଦରକାର, ମାନେ ତାଙ୍କ ଭିତରେ ଯେମିତି କ୍ଲୋଜନେସ ବଢିବ ସେଇଟାକୁ ଆମେ ସୃଷ୍ଟି କରିବା।
0: ପିଲାମାନେ ଛୋଟବେଳରୁ ଯାହାଟା ଶିଖିଯିବେ ବଡ ହେଲେ ତାଙ୍କର ସେଇ ଅଭ୍ୟାସ ପରିଣତ ହେଇଯିବ, ଆଜି ଜେଜେବାପା ଜେଜେମାଙ୍କ ସହିତ ଯାହା କରୁଛନ୍ତି କାଲି ବାପା ମାଙ୍କ ସହିତ ମଧ୍ୟ
1: ସେୟା କରିବେ,
0: ସେ ସେୟା କରିବେ।
1: ଆମେ କୋଉଟା ଭଲ କୋଉଟା ମନ୍ଦ, ଛୁଆଙ୍କୁ ସବୁବେଳେ ସେଇ ଜିନିଷଟା ବୁଝେଇବା, ଆମେ ବି ତାକୁ ଫଲୋ କରିବା। ଖାଲି ଛୁଆଙ୍କୁ ବୁଝେଇ ଦେଲେ ଯେ ଜିନିଷଟା ସମାଧାନ ହେଇଯିବନି, ଆମ ଦ୍ଵାରା ବି ସେଇ ଜିନିଷ ହଉଛି ଯେ ଆମେ ବାପା ମାଙ୍କୁ ନେଇକି ବିରକ୍ତ ହଉଛନ୍ତି। ଏ ଜିନିଷଟା କୁ ବନ୍ଦ କରିବାକୁ ହେଲେ ଆମକୁ ବୁଝିବାକୁ ପ୍ରଥମ ଦରକାର।
0: ବାପା ମା ଯେତେବେଳେ ବୟସ ହେଇଯାଏ, ଯୋଉଟା ଆମେ କହନ୍ତି ବାଳ ବୃଦ୍ଧ ବୋଲିକି, ସେମାନେ ଛୋଟ ପିଲା ଭଳି ହେଇଯାନ୍ତି।
1: ଆଜ୍ଞା,
0: ତେଣୁ ଗୋଟେ ଛୋଟ ଛୁଆକୁ ବୁଝେଇବା ଯେଉଁଭଳି ଆମ ପାଇଁ କାଠିକର ହେଇଥାଏ, ଧୈର୍ଯ୍ୟର ସହିତ ପ୍ରତ୍ୟେକ ଜିନିଷ ତାକୁ ଆମେ ବୁଝେଇଥାନ୍ତି। ବାପା ମା ଆମର ବଡ ହେଇଗଲା ପରେ ଆମେ ହେଇଯାନ୍ତି ତାଙ୍କର ବାପା ମା। ପିଲାଙ୍କୁ ଶିଖେଇବାଟା ତ ଖୁବ ସହଜ, କିନ୍ତୁ କାମରେ କରି ଦେଖେଇବା ଯୋଉଟାକି ବେଶୀ ପ୍ରଭାବ ପିଲାଙ୍କ ଉପରେ ପଡିଥାଏ। ତେଣୁ ଆମେ ଯଦି ଏଇ ଛୋଟ ଛୋଟ କଥା ଉପରେ ଧ୍ୟାନ ଦବା, ଯୋଉଟା ଆପଣ କହିଲେ ପ୍ରତ୍ୟେକ କଥାରେ ବାପା ମାଙ୍କୁ ଆମେ ମୁରବି ଶ୍ରେଣୀରେ ରଖିବା, ତାଙ୍କର ଅନୁମତିରେ ଆମେ ସବୁ କରିବା, ସେଇଟା ପିଲାମାନେ ଦେଖିବେ ଶିଖିବେ ଆଉ ସେଇଟାକୁ ହିଁ ତାଙ୍କ ଭବିଷ୍ୟତ ଜୀବନରେ ସେ କାମରେ ଲଗେଇବେ। ତେବେ ଏଇ ଯୋଉ ପରିବାର ମାନଙ୍କରେ ବାପା ମା ମାନେ ଅବହେଳିତ ହଉଛନ୍ତି, ତାଙ୍କ ଆଖିରୁ ଯୋଉ ଲୁହଟି ଝରୁଛି, ତାର ପ୍ରଭାବ ଆମ ଜୀବନ ଉପରେ କଣ ରହିବ, ତାର ପରିଣାମ ଆମକୁ କଣ ଭୋଗିବାକୁ ପଡିବ?
1: ସେମାନେ ତ ଯେତେ କଷ୍ଟ ହଉ ଛୁଆଙ୍କୁ କେବେ ଅଭିଶାପ ଦିଅନ୍ତିନି କି ଅମଙ୍ଗଳ ଚିନ୍ତା କରନ୍ତି ନାହିଁ, ତଥାପି ଯେତେବେଳେ ତାଙ୍କ ହୃଦୟରେ କଷ୍ଟ ହୁଏ ସେମାନଙ୍କ ଆଖିରୁ ଆପେ ଲୁହ ଝରି ଆସେ। ସେଇ ଲୁହଟା ନିହାତି ଛୁଆମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିବ, ଯୋଉଟା କି ଆମେ ଏବେ ଜାଣିପାରୁନାହାନ୍ତି। ଆମର ବୟସ ଅନୁସାରେ କିମ୍ବା ଆମେ ପାଠ ଆତ୍ମଗର୍ବ ଏଟାକୁ ଅଗ୍ରାଧିକାର ଦେଇକି ଆମେ ଏମାନଙ୍କୁ ହେଳା କରୁଛନ୍ତି। ସେଇ ଷ୍ଟେଜକୁ ଆସିଲେ ହିଁ ଆମେ ବୁଝିପାରିବା, ସେତେବେଳେ ବାପା ମାଙ୍କୁ ହେଳା କରିଥିଲୁ ବୋଲି ଏ ଜିନିଷ ହେଇଛି ବୋଲି ଆମେ କେବେ ଗ୍ରହଣ କରିବାନି। ହୁଏତ ମନ ଭିତରେ ଭାବି ପାରନ୍ତି, କିନ୍ତୁ ଜିନିଷଟା

0: ବହୁତ ଖରାପ। ଠାକୁର ପୂଜା କଲେ ଯେମିତି ଭଲ ଆଶୀର୍ବାଦ ଆଶା କରୁଛନ୍ତି, ବାପା ମାଆଙ୍କ ଆଶୀର୍ବାଦଟା ଆମ ପାଇଁ ଜରୁରୀ।
1: କାରଣ ସେମାନେ ଆମର ଚିର ମଙ୍ଗଳ କାଙ୍କ୍ଷୀ। ତେବେ ପରିବାର ମାନଙ୍କର ଦେଖାଯାଏ, ପୁଅଟିଏ ଯଦିଓ ଇଚ୍ଛୁକ ଥାଏ, ହଁ ମୋ ବାପା ମା ଅବହେଳିତ ନ ହୁଅନ୍ତୁ, ଯେତେ କଷ୍ଟ ପଡ଼ୁ ମୁଁ ତାଙ୍କୁ ସେବା କରିବି, ତାଙ୍କର ଦାୟିତ୍ୱ ନେବି, ସେଠି ବୋହୁଟିଏ ପଛଘୁଞ୍ଚା ଦେଇଥାଏ। ତେଣୁ ଏଠି ଗୋଟେ ମହିଳାର କଣ ଦାୟିତ୍ୱ ରହୁଛି, ଘରର ବୋହୁଟିଏ ଶାଶୁ ଶ୍ୱଶୁରଙ୍କୁ ସେ କୋଉଭଳି ସ୍ଥାନରେ ରଖିବା ଦରକାର?
0: ପ୍ରତ୍ୟେକ ସ୍ତ୍ରୀ ଲୋକ ହଉଛି ଘରର ଲକ୍ଷ୍ମୀ, ଘରର ଶାନ୍ତି ଶୃଙ୍ଖଳାର ଦାୟିତ୍ୱ ଗୋଟେ ସ୍ତ୍ରୀ ଲୋକ ଉପରେ ଥାଏ। ବେଳେ ବେଳେ ଜଣେ ଜଣେ ସ୍ତ୍ରୀ ଲୋକ କଣ ହୁଅନ୍ତି, କାମ ପ୍ରେସରରେ ହଉ, ଛୁଆଙ୍କ ଜଞ୍ଜାଳ ଭିତରେ ହଉ, କିମ୍ବା କୌଣସି ମାନସିକ ଚାପରେ ହଉ, ଦେହ ପା ଖରାପ ରହୁ, ସେମାନେ ଭୁଲ ରାସ୍ତାରେ ଚାଲି ଯାଆନ୍ତି। କଣ ନା ଆମେ ବାପା ମାଙ୍କର ଏତେ କରିପାରିବୁନି, ବାଦ ବିବାଦକୁ ଆସିଯାନ୍ତି। କିନ୍ତୁ ବିବେକୀ ଲୋକ ତାଙ୍କୁ ଟିକେ ମାନେ ବୁଝେଇ ଦେବା ଦରକାର, ନାଇଁ ରେ ଏମିତି କି ସେମିତି ଆମେ ଏ ବାପା ମାଙ୍କୁ କରିବା, କିଏ କରନ୍ତୁ ନ କରନ୍ତୁ ଆମେ କରିବା। ଯଦି ପୁଅଟି ବି ସ୍ତ୍ରୀର ମନ କଥା ବୁଝିକିରି ତାକୁ ଯଦି ସବୁ ମୁହୂର୍ତ୍ତରେ ଭଲ ବୁଝେଇ ଦେବା, ନା ତୁ ଏକା ପାରୁନୁ ମୁଁ ତତେ ସାହାଯ୍ୟ କରିବି, ସେ କ୍ଷେତ୍ରରେ ଯଦି ସ୍ତ୍ରୀଟାକୁ ବି ଟିକେ କୋପରେସନ ମିଳିବ, ହୁଏତ ବିବେକ ଅନୁସାରେ ସେମାନେ ପରିବର୍ତ୍ତନ ହେଇପାରନ୍ତି। ଆଉ ମା ମାନଙ୍କ ରୋଲ ହଉଛି, ଝିଅ ମାନେ ଯୋଉ ଶାଶୁ ଘରକୁ ଯାଉଛନ୍ତି ସେଇଠି ହଉଛି ଗୁରୁତ୍ୱପୂର୍ଣ୍ଣ। ବେଳେବେଳେ ଦେଖାଯାଏ ଶାଶୁ ଘରକୁ ଝିଅଟି ଯିବ, ବହୁତ ମା ଅଛନ୍ତି କହିବେ ଆରେ ତୋର ସେଟା ଘର, ତୁ କେମିତି ଶାଶୁ ଶ୍ୱଶୁରଙ୍କ ସହିତ ଚଳିବୁ, ସେଟା ତୋର ମ୍ୟାଟର, ତୁ ତାଙ୍କୁ ଭଲ ଭାବରେ ରଖିବୁ, ସେମାନେ ବାପା ମା ତାଙ୍କ କଥା ବୁଝିବୁ, ତାଙ୍କର ଖାଇବା ପିଇବା ସବୁକିଛି ଯତ୍ନ ନବୁ। ଆଉ କିଛି ଜାଗାରେ ହଉଛି ମା ମାନେ କହୁଛନ୍ତି ଆଜି କଣ ହେଲା, ମୋ ଶାଶୁ ଏୟା କହିଲେ, ଶ୍ୱଶୁର ଏୟା କହିଲେ, ଏମିତି ହେଇକିରି ମା ମାନଙ୍କ ସହିତ ଯୋଉ ଫୋନରେ କଥାବାର୍ତ୍ତା ଚାଲୁଛି, ମା ମାନେ କହୁଛନ୍ତି ଆରେ ସେଇ ଯୋଉ ଭାଇ ଭାଇରେ ତ ଅଲଗା ହେଲେ, ତାହେଲେ ସେମାନେ ତ ଭାଗ କଲେ ମା ବାପାଙ୍କୁ, ସେମାନେ କାହିଁକି ନଉନାହାନ୍ତି, ତୁ କାହିଁକି ରଖିଛୁ, ତୁ ତାଙ୍କୁ ପଠେଇ ଦଉନୁ, ତାଙ୍କ ଘରକୁ ପଠେଇ ଦେ, ତୁ କରିବା ଦରକାର ନାହିଁ ସେମାନଙ୍କର। ଏଇ ଯୋଉ ଜିନିଷ ଗୁଡା ମାନେ ମା ମାନଙ୍କର ଇଣ୍ଟରଫେରେନ୍ସ ଟା ବି ବହୁତ ଜାଗାରେ ବାପା ମାଙ୍କୁ ଏଇ ଯୋଉ ବୃଦ୍ଧାଶ୍ରମ ଛାଡିବାକୁ ବାଧ୍ୟ ସେମାନେ ହଉଛନ୍ତି। ଏମିତି ଗୋଟେ ପରିସ୍ଥିତି ଘରର ପରିବେଶ ସୃଷ୍ଟି ହେବ ଯୋଉଠିକି ପୁଅଟି ଚାହୁଁଥିଲେ ବି ବାପା ମାଙ୍କୁ ରଖିପାରୁନି, କି ବୃଦ୍ଧାଶ୍ରମରେ ଛାଡିବାକୁ ଇଚ୍ଛା ନଥିଲେ ବି ବାଧ୍ୟ ହେଇକିରି ନେଇକି ଛାଡୁଛି। ପାରିପାର୍ଶ୍ୱିକ ପରିସ୍ଥିତି ଅନୁସାରେ ଯେମିତି କହନ୍ତି ନିଆଁରେ ଘିଅ ଢାଳିବା, ଯଦି ସ୍ତ୍ରୀଟି କହିଲା ମୁଁ କରିପାରିବିନି, ସେଠି ପୁରୁଷର ବି କର୍ତ୍ତବ୍ୟ ରହୁଛି, କହିବ ନାଇଁ ମୁଁ ଆଜି ଏ ଗୋଟେ ପୁଅ ହେଇଥାନ୍ତି, କିଏ କରନ୍ତା, ମୁଁ କରନ୍ତି, ତାହେଲେ ଆମେ ବି ସେଇ ଅନୁସାରେ କରିବା। ଏଇ ଜିନିଷଟା ଯଦି ଆମେ କହିପାରିବା, କୋପରେସନ ରହିଲେ ହୁଏତ ଏମିତି କିଛି ଅସୁବିଧା ହେଇନପାରେ।
1: ନିଶ୍ଚିତ ଭାବରେ ଭଉଣୀ, କାହିଁକି ନା ଆମେ ଯଦି ଆମ ସନ୍ତାନ ମାନଙ୍କ ଭିତରେ ଭାଗ କରିପାରୁନାହାନ୍ତି ବା ବାଦ ବିବାଦ କରିପାରୁନାହାନ୍ତି, ବାପା ମାଙ୍କୁ ଯିଏ ଆମକୁ ଏଇ ଦୁନିଆକୁ ଆଣିଛନ୍ତି ଆମେ ସେଠି କରିପାରିବା କେମିତି? ତେବେ ଶେଷରେ କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତା ଭଉଣୀ ମାନଙ୍କୁ ଆପଣ ଆଜିର ଦିନରେ କଣ କହିବାକୁ ଚାହିଁବେ?
0: ମୁଁ ସେମାନଙ୍କୁ ଅନୁରୋଧ କରିବି, ବାପା ଆଉ ମା ଏତେ ମାନେ ଆମ ପାଇଁ ମଙ୍ଗଳଦାୟୀ, ବାପା ମାଙ୍କ ଆଶୀର୍ବାଦ ଠାକୁରଙ୍କ ଆଶୀର୍ବାଦ ଠୁ ବହୁତ ଉଚ୍ଚରେ, ତାଙ୍କୁ ଆମେ କେବେ ହେଳା କରିବାନି, ତାଙ୍କ ଆଖିରେ ଲୁହ ଦେବାନି, ଆମେ ସବୁବେଳେ ତାଙ୍କ ମନ କଥା ବୁଝିକି ତାଙ୍କ ସେବାରେ ନିଜକୁ ନିୟୋଜିତ କରିବା। ମନ୍ଦିର କିଛି ଯିବା ଦରକାର ନାହିଁ, କୌଣସି ଠାକୁର ପୂଜା ଦରକାର ନାହିଁ, ଯଦି ଆମେ ବାପା ମାଙ୍କ ସେବା କରିପାରିବା, ଛୁଆଙ୍କୁ ବି ଭଲ ଶିଖେଇବା, ଆମେ ବି ନିଜେ କରିବା, ଏଟା ଯଦି ଆମେ ଆଜି ଶପଥ ନେବା, ନା ଆମେ ବାପା ମାଙ୍କୁ କି ଶାଶୁ ଶ୍ୱଶୁରକୁ ଦୂରେଇବାନି। ପ୍ରତ୍ୟେକ ନାରୀ ପ୍ରତ୍ୟେକ ପୁରୁଷ ଯଦି ବଦଳିବେ, ତାହେଲେ ସଂସାର ବଦଳିବାରେ କିଛି ଅସୁବିଧା ନାହିଁ।
1: ନିଶ୍ଚିତ ଭାବରେ ଭଉଣୀ, କାରଣ ଯୋଉ ସଂସାରର ସୁଖ ଆମେ ଭୋଗ କରୁଛନ୍ତି କେବଳ ଆମ ବାପା ମାଙ୍କ ପାଇଁ ହିଁ, ଆଉ ପୁଅଟିଏ ବା ଝିଅଟିଏ ଯେତେ ବୟସ ହେଇଥାଉ ନା କାହିଁକି, ଯଦି ତାର ବାପା ମା ଅଛନ୍ତି ସେ ସେମାନଙ୍କ ସାମ୍ନାରେ ପିଲା, ତେଣୁ ସେ ଯୋଉ ବାଳୁତ ସୁଲଭ ଅନୁଭବ କେବଳ ଆମ ବାପା ମାଙ୍କ ପାଖରେ ଆମେ ହିଁ ପାଇପାରନ୍ତି। କଥାଟିଏ ଓଡ଼ିଆରେ ରହିଛି ଯେ ବାପା ଥିଲା ପୁଅ ସଭାରେ ହାରେନି, ମା ଥିଲା ପୁଅ ଦୁନିଆ ଡରେନି। ତେଣୁ ସେଇ ବାପା ମାଙ୍କ କୋଳରେ ଆମର ସର୍ବସୁଖ, ବାପା ମାଙ୍କ ଆଶୀର୍ବାଦ ବା ହାତ ଆମ ମୁଣ୍ଡ ଉପରେ ଯେପର୍ଯ୍ୟନ୍ତ ଅଛି ସବୁକିଛି ଆମେ କରିପାରିବା। ତେବେ ଆଜି ଭୋଲି ଦିନରେ ଆପଣ ଆଜି ଆମକୁ କିଛି ସମୟ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଭଉଣୀ, କ'ଣ ପ୍ରକୃତରେ ଏଇ ଦିନଟିଏ କେବଳ ଆମେ ପାଳନ କଲେ ବା ଏ ଦିନର ମହତ୍ଵ ରଖିବାକୁ ଯାଇ ଆମେ ବାପା ମାଙ୍କର ସେବା ଶୁଶ୍ରୂଷା କଲେ, ତାଙ୍କୁ ଭଲ ପାଇବା ଦେଲେ, ସବୁଦିନ ପାଇଁ ବାପା ମାଙ୍କ ଆଖିରୁ ଲୁହ ଝରିବା ବନ୍ଦ ହୋଇଯିବ, ସବୁଦିନ ପାଇଁ ବାପା ମାଙ୍କ ଓଠରେ ହସ ଫୁଟି ଆସିବ? ନାଇଁ ଭଉଣୀ, ବାପା ମାଙ୍କୁ ଦୁଃଖ ଦେଇ କୌଣସି ସନ୍ତାନ କେବେ ସୁଖରେ ରହିନି କି ରହିପାରିବନି। ତେଣୁ ଯଦି ଆମେ ନିଜ ଭବିଷ୍ୟତକୁ ସୁନ୍ଦର ଆଉ ସୁଖମୟ କରିବାକୁ ଚାହୁଁଛନ୍ତି, ତେବେ ବୃଦ୍ଧାବସ୍ଥାରେ ବାପା ମାଙ୍କ କଥା ଶୁଣି ସେମାନଙ୍କୁ ଉପଯୁକ୍ତ ସେବା ଓ ସମ୍ମାନ ଦେବା, ତାଙ୍କ ମୁହଁରେ ହସ ଫୁଟାଇବା, ସବୁଦିନ ତାଙ୍କୁ ଆମ ଜୀବନରେ ଉଚ୍ଚ ସ୍ଥାନରେ ରଖିବା, ତେବେ ଯାଇ ଏ ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହୋଇପାରିବ।

ପ୍ରତିଥର ଭଳି ଏବେ ଆସନ୍ତୁ ଭଉଣୀ ସରକାରଙ୍କର ଗୋଟିଏ ଯୋଜନା ସମ୍ପର୍କରେ ଜାଣିନେବା। ଆମ ଦେଶରେ ସହର ଅପେକ୍ଷା ଗାଁର ସଂଖ୍ୟା ଅଧିକ, ସେଥିପାଇଁ ଗାଁର ବିକାଶ ଉପରେ ନିର୍ଭର କରିଥାଏ ଦେଶର ବିକାଶ। ଆଉ ଗାଁର ବିକାଶ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଗାଁରେ ଥିବା ପ୍ରତ୍ୟେକ ପରିବାର ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇପାରିବେ, ବିଶେଷ କରି ଗାଁର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରାଇ ଆର୍ଥିକ ସ୍ତରରେ ଦୃଢ଼ କରାଇବାର ଲକ୍ଷ୍ୟ ନେଇ ଆମ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି ଦୀନ ଦୟାଲ କୌଶଳ ଗ୍ରାମୀଣ ବିକାଶ ଯୋଜନା। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଏହି ଯୋଜନାରେ ସାମିଲ କରିବା, ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କୁ ଏହି ଯୋଜନା ମାଧ୍ୟମରେ ମାଗଣାରେ ତାଲିମ ଦେଇ ନିଯୁକ୍ତିର ସୁଯୋଗ ଦେବା, ତାଲିମ ପ୍ରାପ୍ତ 75% ପ୍ରାର୍ଥୀଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରିବା, ତାଲିମ ପାଇଁ ଆସୁଥିବା ନୂଆ ଯୁବକ ଯୁବତୀମାନଙ୍କୁ ସୁଯୋଗ ଦେବା ଏବଂ ଦକ୍ଷତାର ବିକାଶ କରାଇବା ଇତ୍ୟାଦି। 15-35 ବର୍ଷ ମଧ୍ୟରେ ଥିବା ଗ୍ରାମାଞ୍ଚଳର ଯୁବକ ଯୁବତୀମାନେ ଏହି ଯୋଜନାରେ ତାଲିମ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି, କିନ୍ତୁ ଅନୁସୂଚିତ ଜାତି, ଜନଜାତି, ମହିଳା ଇତ୍ୟାଦିଙ୍କ କ୍ଷେତ୍ରରେ ବୟସ ସୀମାକୁ 10 ବର୍ଷ କୋହଳ କରାଯାଇ ସେମାନଙ୍କର ବୟସ 15-45 ବର୍ଷ ଭିତରେ ରଖାଯାଇଛି। ଏହି ଯୋଜନା ମାଧ୍ୟମରେ ତାଲିମ ନେଉଥିବା ପ୍ରାର୍ଥୀମାନଙ୍କୁ ରହିବା, ଖାଇବା, ଯାତାୟତ ଖର୍ଚ୍ଚ ଏବଂ ନିଯୁକ୍ତି ପରର ସହାୟତା ଇତ୍ୟାଦି ଯୋଗାଇ ଦିଆଯାଇଥାଏ। ତେଣୁ ଭଉଣୀ, ଏହି ଦୀନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନା ହେଉଛି ବାସ୍ତବିକ ଏକ ବିକାଶମୂଳକ ଯୋଜନା, ଯାହାକି ଗ୍ରାମାଞ୍ଚଳର ଶିକ୍ଷିତ ଯୁବକ ଯୁବତୀମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ସହିତ ଗାଁ ତଥା ଦେଶର ବିକାଶରେ ମଧ୍ୟ ସହାୟକ ହୋଇପାରୁଛି।

ସମୟ ଇସାରା ଦେଲାଣି। ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10 ରାଜ୍ୟର 24 ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ 20 କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷ କରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5 ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ଗ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀତ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାବ୍ୟତୀତ ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡ଼ୁର ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 ବିଶିଷ୍ଟ ବ୍ୟବସାୟିକ LPG ସିଲିଣ୍ଡର ମୂଲ୍ୟରେ 42 53.50 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ LPG ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଏହା 3,113.50 ହୋଇଥିବାବେଳେ ମୁମ୍ବାଇରେ 3,067.50 ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ 53.50 ବୃଦ୍ଧି ପାଇ 3,255.50 ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି 2020 ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000 ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି CEPA ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋଏଲ କହିଛନ୍ତି ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7,00,000 ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ୍ ଲାଭ ମିଳୁଛି। ଶ୍ରୀ ଗୋଏଲ କହିଛନ୍ତି ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ RN ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନିତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଅନୁଷ୍ଠିତ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10 ରାଜ୍ୟର 24 ରାଜ୍ୟସଭା ଆସନରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡ଼ଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝି ଆଜି ଭୁବନେଶ୍ୱର ୟୁନିଟ୍ ଦୁଇ ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18 ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20 ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141 ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026 ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କି ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ସେମାନଙ୍କ ସଫଳତା, କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ। ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର, ଜୀବିକା ଏବଂ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ବିକଶିତ ଭାରତରେ ବିକଶିତ ଓଡ଼ିଆ ଗଠନ ପାଇଁ 2036 ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ 2 ଉର୍ଦ୍ଧ୍ୱ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗତ 2 ମଧ୍ୟରେ 4 ଉର୍ଦ୍ଧ୍ୱ ଗୋପାଳକଙ୍କୁ 326 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋପାଳନକୁ ପ୍ରୋତ୍ସାହିତ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏକ ସୁସ୍ଥ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା 21 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ। ଯୋଗ ମହୋତ୍ସବ ସମିତି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଏ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଏବଂ ପଞ୍ଚାୟତ ସମିତି ସ୍ତରରେ ଯୋଗ ଦିବସ ପାଳନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକୁ ଜନ ଆନ୍ଦୋଳନରେ ପରିଣତ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହ ଯୋଡ଼ାଯିବା ପାଇଁ ବୈଠକରେ ଆଲୋଚନା ହୋଇଛି।
ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ 2026 ସମ୍ପର୍କିତ ସଚେତନତା ଅନୁଷ୍ଠିତ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମକୁ ଉପଯୁକ୍ତ ଭାବେ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେଉଛନ୍ତି। ସମସ୍ତ ପୌରାଞ୍ଚଳରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସଚେତନତାମୂଳକ ଭିଡ଼ିଓ ଓ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ମାଧ୍ୟମରେ ଏସ୍ଆଇଆର୍ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଚାଷୀମାନଙ୍କଠାରୁ ମୁଗ, ବିରି, ସୋରିଷ, ଚିନାବାଦାମ ଓ ସୂର୍ଯ୍ୟମୁଖୀ କିଣିବା ପାଇଁ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଶସ୍ୟ ବିକ୍ରି କରିପାରିବେ। ଚଳିତ ବର୍ଷ ଡାଲି ଓ ତେଲ ଜାତୀୟ ଶସ୍ୟ ପାଇଁ 80 ଜଣ ଓ ରବି ଧାନ ବିକ୍ରି ପାଇଁ 82 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଛତ୍ରପୁର ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟମ ଜାରି କରାଯାଇଛି। ଆର୍ଯ୍ୟପଲ୍ଲୀ, କୋଣମଣା ଓ ବାଟଛତ୍ରପୁର ଦେଇ ଆସୁଥିବା ସମସ୍ତ ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକ ଡିଆର୍ଟିଓ ଛକରୁ ସର୍ଭିସ୍ ରୋଡ୍ ଦେଇ ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ରାଇଘରରେ ସର୍ବାଧିକ 27 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 5 ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 5ଟା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର ଏବଂ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ରଖିଲେ ଶିବ ମାରିବ କିଏ, ଗୀତଟି ମିଳିତ କଣ୍ଠରେ ଗାଇଛନ୍ତି ଲୋପିତା ମିଶ୍ର, ପ୍ରୀତିନନ୍ଦ ରାଉତରାୟ। ଗୀତର ଜନା ଶୀର୍ଷାନନ୍ଦ ଦାସ କାନୁଙ୍ଗୁ, ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: कथा चित्र अनाड़ी गीतरी गई छिंदी उदित नारायण, गीत रचना समीर, संगीत निर्देशना आनंद मिलिंद।

0: ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଓ ଆତଙ୍କ କାରଣରୁ କେହି ମଧ୍ୟ ନିରବତାରେ ଏହି କଷ୍ଟ ସହିବା ଉଚିତ ନୁହେଁ। ସହାୟତା ଚାହିଁବା ଦୁର୍ବଳତା ନୁହେଁ, ଏହା ସାହସ। ନିଜର ମନର ଯତ୍ନ ନିଅନ୍ତୁ, କାରଣ ଏକ ସୁସ୍ଥ ମନ ଏକ ସୁସ୍ଥ ସମାଜ ଗଠନ କରିବାରେ ସାହାଯ୍ୟ କରେ।
1: ଶୁଣୁଥିଲେ ଆଜିର ଆଲୋଚନା ପ୍ୟାନିକ୍ ଆଟାକ୍ କ'ଣ ଏବଂ କାହିଁକି। ଆଲୋଚନା କରୁଥିଲେ ଆନନ୍ଦିତା ମହାରଣା।
2: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
1: ଚୀନର ସିଚୁଆନ ପ୍ରାନ୍ତରେ ଏକ ଛୋଟ ଓ ଶାନ୍ତ ଗାଁ ୟାଙ୍ଗସି ଅବସ୍ଥିତ। ପ୍ରଥମେ ଦେଖିଲେ ଏହା ଅନ୍ୟ ସାଧାରଣ ଗ୍ରାମମାନଙ୍କ ପରି ଦେଖାଯାଏ, ମାତ୍ର ଏହି ଗାଁରେ ଏମିତି କିଛି କଥା ରହିଛି ଯାହା ବହୁ ବର୍ଷ ଧରି ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସୁଛି। ବିଶ୍ୱର ଅନେକ ଗବେଷକ, ବିଜ୍ଞାନୀ ଓ ରହସ୍ୟ ପ୍ରେମୀମାନଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଗାଁ, କାରଣ ଏଠାରେ ଜନ୍ମ ନେଉଥିବା ଅନେକ ଶିଶୁଙ୍କର ଶାରୀରିକ ବୃଦ୍ଧି ସାଧାରଣ ଭାବେ ହୁଏ ନାହିଁ। ଏହି ଅଜଣା କାରଣ ପାଇଁ ୟାଙ୍ଗସିକୁ ବାମନଙ୍କ ଗାଁ ବୋଲି କୁହାଯାଏ। ଗାଁର ପ୍ରାୟ ଲୋକ ବାମନ। ସେମାନଙ୍କ ଉଚ୍ଚତା ସାଧାରଣତଃ 2 ଫୁଟରୁ 3 ଫୁଟ 10 ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ। ଗ୍ରାମର ବରିଷ୍ଠ ଲୋକଙ୍କ କଥା ଅନୁଯାୟୀ 1951 ମସିହାରେ ଏକ ଅଜଣା ରୋଗ ଏହି ଗାଁକୁ ପ୍ରଭାବିତ କରିଥିଲା। ବିଶେଷ କରି 5ରୁ 7 ବର୍ଷ ବୟସର ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ। ରୋଗ ହେବା ପରେ ସେମାନଙ୍କର ଶରୀରର ବୃଦ୍ଧି ହଠାତ୍ ବନ୍ଦ ହୋଇଯାଉଥିଲା, ଯାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରିଦେଇଥିଲା। ଏହି ରହସ୍ୟର ସତ୍ୟତା ଖୋଜିବା ପାଇଁ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଗାଁର ମାଟି, ପାଣି ଏବଂ ଲୋକମାନଙ୍କ ଶରୀରର ରକ୍ତ ନମୁନା ପରୀକ୍ଷା କରିଥିଲେ। କେତେକ ଗବେଷକଙ୍କ ମତ ଥିଲା ଯେ ମାଟିରେ ଅତ୍ୟଧିକ ପରିମାଣର ପାରଦ ରହିଥିବା ଏହାର କାରଣ ହୋଇପାରେ। ଆଉ କେତେକ କହନ୍ତି ଯେ ବିଷାକ୍ତ ଗ୍ୟାସ କିମ୍ବା ପରିବେଶ ପ୍ରଦୂଷଣ ପ୍ରଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଥାଇପାରେ। ତଥାପି ଦୀର୍ଘ ବର୍ଷର ଗବେଷଣା ପରେ ମଧ୍ୟ ଏହାର ପ୍ରକୃତ କାରଣ ଆଜି ଜଣାପଡ଼ିନାହିଁ।
2: ବନ୍ଧୁ, ବିଶ୍ୱବ୍ୟାପୀ ଅତି ସାଧାରଣ ଟିସ୍ୟୁ ପ୍ରତିରୋପଣ ପ୍ରକ୍ରିୟାର ଦ୍ୱିତୀୟ ସ୍ଥାନରେ ରହିଛି ଅସ୍ଥି ପ୍ରତିରୋପଣ। ଏଠାରେ ଅସ୍ଥି ପ୍ରତିରୋପଣ ଅର୍ଥ ଅସ୍ଥିରୁ ନଷ୍ଟ ବା କ୍ଷୟ ହୋଇଯାଇଥିବା ଅଂଶ। ଏହି ଧରଣର ଅସ୍ଥି ପ୍ରତିରୋପଣ ନିମନ୍ତେ ବର୍ଷକୁ 20 ଲକ୍ଷ ଅସ୍ତ୍ରୋପଚାର କରାଯାଉଛି। ସମ୍ପ୍ରତି ଦାତା ବା ଡୋନରଙ୍କ ଠାରୁ ଅସ୍ଥି ଆଣି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଉଛି। ପର୍ଯ୍ୟାପ୍ତ ମ୍ୟାଚିଂ ଡୋନର ଅଭାବ ଏବଂ ଅତିରିକ୍ତ ବା ଦାତାଙ୍କ ଶରୀରରେ ଅସ୍ତ୍ରୋପଚାର ସହିତ ଏ କ୍ଷେତ୍ରରେ କେତେକ ଜଟିଳତା ବି ରହିଛି। ପୁଣି ଏ କ୍ଷେତ୍ରରେ ସୁସ୍ଥ ହେବା ବି ସମୟ ସାପେକ୍ଷ, ତେଣୁ ଏହାର ବିକଳ୍ପ ଓ ଫଳପ୍ରଦ ଉପାୟ କରିଛନ୍ତି ଫିନଲ୍ୟାଣ୍ଡର ବୈଜ୍ଞାନିକମାନେ। ଫିନଲ୍ୟାଣ୍ଡ ସ୍ଥିତ ଟାମ୍ପାରେ ବିଶ୍ୱବିଦ୍ୟାଳୟ ସ୍ଥିତ ଗବେଷକମାନେ ଗୋଟିଏ ନୂଆ ଧରଣର 3D ମୁଦ୍ରିତ ସେରାମିକ୍ ପ୍ରତିରୋପଣ ପଦାର୍ଥ ବା ଅସ୍ଥି ଉପାଦାନ ବିକଶିତ କରିଛନ୍ତି। ଏହା ବାସ୍ତବ ମନୁଷ୍ୟ ଅସ୍ଥି ପରି ଦିଶୁଛି, କାରଣ ପ୍ରାକୃତିକ ଅସ୍ଥିରେ ହାଇଡ୍ରୋକ୍ସି ଆପେଟାଇଟ୍ ନାମରେ ଏକ ପ୍ରକାର ଖଣିଜ ଲବଣ ଥାଏ। ଗବେଷକମାନେ ପ୍ରସ୍ତୁତ କରିଥିବା ସେରାମିକ୍ ଅସ୍ଥି ଉପାଦାନରେ ମଧ୍ୟ ହାଇଡ୍ରୋକ୍ସି ଆପେଟାଇଟ୍ ରଖାଯାଇଛି। ଏଥିପାଇଁ ବୈଜ୍ଞାନିକମାନଙ୍କୁ 4 ବର୍ଷ ଧରି ବଡ଼ ନିଷ୍ଠାର ସହ ଗବେଷଣା କରିବାକୁ ପଡ଼ିଥିଲା। ଏହି ସେରାମିକ୍ ଅସ୍ଥି ଉପାଦାନ 3D ପ୍ରିଣ୍ଟିଂ ପଦ୍ଧତିରେ ନିର୍ମିତ। ଏହାର ଅଭ୍ୟନ୍ତର ମଧ୍ୟ ବାସ୍ତବ ଅସ୍ଥି ପରି ଛିଦ୍ରାଳ କରାଯାଇଛି, ଫଳରେ ସେ ଛିଦ୍ର ମଧ୍ୟରେ ଜୀବକୋଷ ବଢିପାରୁଛି। ଛିଦ୍ର ଦେଇ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ପ୍ରବାହିତ ହୋଇପାରୁଛି। ଏହାକୁ ଆଧାର କରି ଶରୀର ଟିସ୍ୟୁ ମଧ୍ୟ ସୃଷ୍ଟି କରିପାରୁଛି।
1: ଆମାଜନର ମଧୁର ଜଳରେ ରହୁଥିବା ପିରାରୁକୁ ବା ଆର୍ପାଇମା ଗିଗାସ ନାମକ ଏକ ପ୍ରକାରର ମାଛର ଶରୀରରେ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପରି ପ୍ରାକୃତିକ କାତି ରହିଛି। ଏହା ସହାୟତାରେ ସେମାନେ ପିରାନା ପରି ଶକ୍ତିଶାଳୀ ମାଛର ଆକ୍ରମଣରୁ ବର୍ତ୍ତି ପାରନ୍ତି। ପିରାରୁ ପ୍ରାୟ 10 ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥିବା ବେଳେ ଏହାର ଓଜନ 200 କିଲୋ ପାଖାପାଖି ହୋଇଥାଏ। ଏହି ମାଛ ପବନରେ ବି ଶ୍ୱାସକ୍ରିୟା କରିପାରେ। ପାଣିରୁ ବାହାରେ ପୁରା ଗୋଟିଏ ଦିନ ବି ଏହି ମାଛ ରହିପାରିବ। ପିରାରୁ ବ୍ରାଜିଲ, ଗୁଏନା ଏବଂ ପେରୁ ଅଞ୍ଚଳରେ ଦେଖାଯାଉଥିବା ବେଳେ ସେଠାରେ ପିରାନା ମାଛ ବି ରହିଥାନ୍ତି। ଏଗୁଡ଼ିକର ଦାନ୍ତ କରତ ଭଳି ଧାରୁଆ ହୋଇଥାଏ। ଶିକାର କରିବା ଲାଗି ଅନ୍ୟ ମାଛ ଉପରେ ପିରାନା ମାଛ ଭୟଙ୍କର ଆକ୍ରମଣ କରିଥିବା ବେଳେ ପିରାନା ଠାରୁ ରକ୍ଷା ପାଇବା ଲାଗି ପିରାରୁକୁ ମାଛ ପାଇଁ ପ୍ରକୃତିର ଉପହାର ଦେଇଛି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍। ଗବେଷଣାରୁ ଜଣାଯାଇଥିଲା ଯେ ପିରାରୁକୁ କାତିର ବାହାର ପରସ୍ତ ମିନେରାଲ୍ସ ବା ଖଣିଜ ଲବଣରେ ତିଆରି ହୋଇଥିବାରୁ ଏହାକୁ ଭେଦ କରିବା କଷ୍ଟକର। ସେହିପରି ଭିତର ପାର୍ଶ୍ୱ କୋଲେଜନରେ ହୋଇଥାଏ, ଯାହା ପ୍ରୋଟିନ୍ ଏବଂ ଶରୀରର ଅନ୍ୟ କୋଷ ମିଶି ସୃଷ୍ଟି ହୋଇଥାଏ।

0: ଏଭଳି ସଂରଚନାର ଅର୍ଥ ପିରାନା ଆକ୍ରମଣରେ କାତିର ଆକୃତି ଖରାପ ହୋଇଗଲେ ମଧ୍ୟ ଏହା ଭାଙ୍ଗିବ ନାହିଁ କି ଏହାକୁ ପିରାନାର ମୁନିଆ ଦାନ୍ତ ଭେଦ କରିପାରିବ ନାହିଁ। ତେଣୁ ପିରାରୁକୁ ମାଛ ସୁରକ୍ଷିତ ରହିପାରିବ। କୋଲେଜନ୍ ତନ୍ତୁ ମୋଡ଼ି ହେବା ବିସ୍ତାରିତ ହେବା ପରି ଯେକୌଣସି ଆକୃତିକୁ ଗ୍ରହଣ କରିପାରିବ ବୋଲି ଜଣାଯାଇଛି। ଏହି ମାଛ ସମ୍ପର୍କରେ ଅଧିକ ଗବେଷଣା କରାଯିବା ମଣିଷ ପାଇଁ ଉନ୍ନତ ମାନର ସୁରକ୍ଷା ଜ୍ୟାକେଟ୍ ପ୍ରସ୍ତୁତି ତଥା ଏରୋସ୍ପେସ୍ର ଡିଜାଇନ୍କୁ ଉନ୍ନତ କରିବା ଲାଗି ସହାୟକ ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
1: ଶ୍ରୋତାବନ୍ଧୁ, ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ପ୍ରଶାନ୍ତ ମହାସାଗରରେ ଜଳସ୍ତରର ଉପରି ଭାଗର ତାପମାତ୍ରା ସ୍ୱାଭାବିକଠାରୁ 2 ଡିଗ୍ରୀ କିମ୍ବା ତଦୂର୍ଦ୍ଧ ରହିଲେ ଏଲନିନୋ ସକ୍ରିୟ ହୋଇଥାଏ। ଚଳିତ ବର୍ଷ ଏହି ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାରୁ ଏଲନିନୋର ପ୍ରକୋପ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି କାରଣରୁ ପାଣିପାଗ ବିଜ୍ଞାନୀ ଏହାକୁ ସୁପର ଏଲନିନୋ ବୋଲି ନାମକରଣ କରିଛନ୍ତି। ଇତିହାସ କହେ 1877 ଏଲନିନୋ ପ୍ରଭାବରେ ସଂଘଟିତ ଗ୍ରୀଷ୍ମ ପ୍ରବାହ, ଜଳାଭାବ ଓ ଅନାବୃଷ୍ଟି ହେତୁ ପ୍ରାୟ 2 କୋଟି ଲୋକଙ୍କ ଜୀବନ ଯାଇଥିଲା। ଏହାର 149 ବର୍ଷ ପରେ ଚଳିତ ବର୍ଷ ପୁଣି ଥରେ ଏଲନିନୋ ସେଭଳି ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଆମେରିକାର ନ୍ୟାସନାଲ୍ ଓସେନିକ୍ ଆଣ୍ଡ ଆଟମସ୍ଫିୟରିକ୍ ଆଡମିନିଷ୍ଟ୍ରେସନ୍ ତଥ୍ୟ ଅନୁଯାୟୀ 2026 ମେ ଓ ଜୁନ୍ ମାସ ଭିତରେ

0: ଇଞ୍ଜିନ କୁହାଯାଉଥିବା ପ୍ରଶାନ୍ତ ମହାସାଗରରୁ ସୃଷ୍ଟି ହୋଇ ପ୍ରତି 2-7 ବର୍ଷ ଭିତରେ ଏଲିନୋ ଥରେ ଭାରତକୁ ଆସେ। ଏଲିନୋ ଯେତେବେଳେ ସକ୍ରିୟ ହୁଏ ଭାରତର ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ହୋଇପଡ଼େ। ସଂଗୃହୀତ ତଥ୍ୟ ଅନୁଯାୟୀ 1950 ମସିହାରୁ ଏପର୍ଯ୍ୟନ୍ତ ଭାରତ 16 ଥର ଏଲିନୋ ଦ୍ୱାରା ପ୍ରଭାବିତ ହୋଇଛି।
1: କୁହାଯାଏ ମୃତ୍ୟୁ କେତେବେଳେ ଆସେ କାହାକୁ ଜଣା ନଥାଏ, ହେଲେ ବିଜ୍ଞାନର ଉନ୍ନତି ଏପରି ସ୍ତରରେ ପହଞ୍ଚିଲାଣି ଯେ ମୃତ୍ୟୁର ସମୟ ମଧ୍ୟ ଆକଳିତ ହୋଇପାରିବ ବୋଲି ଦାବି କରାଯାଉଛି, ଆଉ ଡେଥ୍ କ୍ଲକ୍ ଏହା ସମ୍ଭବ କରୁଛି। ଆପଣ କେବେ ଭାବିଛନ୍ତି କି ଆପଣଙ୍କ ମୃତ୍ୟୁ କେଉଁ ଦିନ ହେବ ତାର ଆଗୁଆ ସୂଚନା ଆପଣଙ୍କୁ ମିଳିଯିବ? ଅବାସ୍ତବ ମନେ ହେଉଛି ନା? ଆଗରୁ ଏହା ଅସମ୍ଭବ ଥିଲା, ହେଲେ ସମ୍ପ୍ରତି ଶୀର୍ଷ ସୋପାନରେ ପହଞ୍ଚିଥିବା ପ୍ରଯୁକ୍ତିକ ସଫଳତା ଦ୍ୱାରା ଏହା ସମ୍ଭବ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା AI ପ୍ରୟୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଆର୍ଥିକ ସେବା ପର୍ଯ୍ୟନ୍ତ ସବୁଠି ଏହାର ବ୍ୟବହାର ବ୍ୟାପକ। AI ଭବିଷ୍ୟତ ବିଷୟରେ ମଧ୍ୟ କହୁଛି, ମଣିଷର ଆର୍ଥିକ ଅବସ୍ଥା ଓ ସ୍ୱାସ୍ଥ୍ୟାବସ୍ଥାର ପୂର୍ବାନୁମାନ ଦୃଷ୍ଟିରୁ ଏହାର ଭୂମିକା ଏବେ ଆଗରେ ରହିଛି। ସମ୍ପ୍ରତି ଡେଥ୍ କ୍ଲକ୍ ଆପ୍ ଖବରର ଶିରୋନାମା ପାଲଟିଛି। ଏହି ଆପ୍ଲିକେସନ ଜଣେ ବ୍ୟକ୍ତିଙ୍କର ଦୈନନ୍ଦିନ ଅଭ୍ୟାସ ଆଧାରରେ ମୃତ୍ୟୁ ସମୟର ପୂର୍ବାନୁମାନ କରୁଛି।
0: ବନ୍ଧୁ, ଆବାହମାନ କାଳରୁ ଆଳୁ ମାଟି ଭିତରେ ଫଳି ଆସୁଛି, ଅତଏବ ମାଟି ବିନା ଆଳୁ ଚାଷ କରିବା ଅସମ୍ଭବ। କାରଣ ଚେର ସାହାଯ୍ୟରେ ମାଟିରୁ ପୋଷକ ତତ୍ତ୍ୱ ବିଶେଷଣ କରି ଆଳୁ ଗଛ ବଢେ ଓ ମାଟି ଭିତରେ ଥିବା ତା ଚେରରେ ଆଳୁ ଧରେ। କିନ୍ତୁ ଆଜିକାଲି ବିନା ମାଟିରେ ବି ଆଳୁ ଚାଷ କରାଯାଉଛି। ଏତାଦୃଶ ଆଧୁନିକ ଚାଷ ପଦ୍ଧତିକୁ ଏରୋପୋନିକ୍ସ କୁହାଯାଏ। ଏଥିରେ ଆଳୁ ଗଛର ଚେର ସମୂହ ମାଟି ମଧ୍ୟକୁ ପ୍ରବେଶ ନ କରି ଶୂନ୍ୟରେ ଝୁଲି ରହେ। କିଛି ମାସ ତଳେ ମଧ୍ୟପ୍ରଦେଶ ସ୍ଥିତ ଏକ ଆଗ୍ରିକଲଚର ୟୁନିଭର୍ସିଟିରେ ଗବେଷକମାନେ ଏରୋପୋନିକ୍ସ ୟୁନିଟ୍ରେ ଆଳୁ ଚାଷ କରି ସଫଳ ହୋଇଛନ୍ତି। ମୃତ୍ତିକା ରହିତ ଏହି ଚାଷରେ ଉନ୍ନତ ମାନର ରୋଗମୁକ୍ତ ଆଳୁ ବିହନ ଉତ୍ପାଦନ କରାଯାଇଛି। ମାଟି ସ୍ପର୍ଶ ନ କରୁଥିବାର ଏହି ଆଳୁ ଗଛ ପକ୍ଷେ ପୋଷକ ତତ୍ତ୍ୱ ପାଇବା ଦୁଷ୍କର, ତେଣୁ ତାର ଝୁଲନ୍ତା ଚେର ସମୂହ ଉପରେ ନିୟମିତ ବ୍ୟବଧାନରେ ଜଳକଣିକା ସ୍ପ୍ରେ କରାଯାଏ। ତାପମାତ୍ରା, ଆର୍ଦ୍ରତା, ବାୟୁ ପ୍ରବାହ, ଆଲୋକ ଆଦି ନିୟନ୍ତ୍ରଣ ଥିବା ପରିବେଶରେ ଚାଷ ହେଉଥିବା ଆଳୁ ଗଛ ଚେର ସମୂହକୁ ଏହି କୁହୁଡ଼ି ରୂପୀ ଜଳକଣିକା ପ୍ରତ୍ୟକ୍ଷ ଭାବେ ଖଣିଜ ଲବଣ ଯୋଗାଇ ଦିଏ। ମୁଖ୍ୟତଃ ଗ୍ରୀନ ହାଉସ୍ ଅଥବା ନେଟ୍ ହାଉସ୍ରେ ଏରୋପୋନିକ୍ସ ଆଳୁ ଚାଷ କରାଯାଏ।
1: ବନ୍ଧୁ, ଆପଣ ଜାଣନ୍ତି ଗ୍ରୀଷ୍ମ ଋତୁରେ ତାପମାତ୍ରା ବଢ଼ିବା ସହିତ ଆମ ଶରୀରର ଆଭ୍ୟନ୍ତରୀଣ ଉତ୍ତାପ ମଧ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ ଗ୍ରୀଷ୍ମ ଋତୁ ପିତ୍ତ ଦୋଷ ସହ ଜଡ଼ିତ, ଯାହା ଅଗ୍ନି ତତ୍ତ୍ୱ ଦ୍ୱାରା ପରିଚାଳିତ। ଅତ୍ୟଧିକ ତାପମାତ୍ରା ସହ ଆଧୁନିକ ଜୀବନଶୈଳୀର ଚାପ, ଖରାପ ଖାଦ୍ୟପେୟ ଅଭ୍ୟାସ ଓ ମାନସିକ ଅସ୍ଥିରତା ଯୋଗୁଁ ଶରୀରରେ ପ୍ରଦାହ, ମିଜାଜ ପରିବର୍ତ୍ତନ ଓ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଯାଏ। ତେଣୁ ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତିରେ ଏହି ସମସ୍ୟାର ଉପଚାର ଲାଗି କେତୋଟି ପ୍ରାଣାୟାମ ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଇଛି। ଆଧୁନିକ ଗବେଷଣା ମଧ୍ୟ ଏହା ସ୍ପଷ୍ଟ କରିଛି ଯେ ନିୟନ୍ତ୍ରିତ ଶ୍ୱାସକ୍ରିୟା ଦ୍ୱାରା ସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀର ସକ୍ରିୟତା କମିଥାଏ, ଯାହା ଚାପ ସୃଷ୍ଟି କରେ, ଏବଂ ପାରାସିମ୍ପାଥେଟିକ୍ ସ୍ନାୟୁ ପ୍ରଣାଳୀ ବୃଦ୍ଧି ପାଏ, ଯାହା ଶରୀରକୁ ଆରାମ ଦିଏ ଓ ହଜମ ପ୍ରକ୍ରିୟା ସ୍ୱାଭାବିକ କରେ। ତେଣୁ କିଛି ପ୍ରାଣାୟାମ ଅଛି ଯାହା ଶରୀରକୁ ଶୀତଳ ରଖିବା ଓ ସ୍ନାୟୁ ପ୍ରଣାଳୀକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ, ଯେପରିକି ଶୀତଳି ପ୍ରାଣାୟାମ ଓ ଶୀତକରି ପ୍ରାଣାୟାମ।
0: ବନ୍ଧୁ, କେତେକ ଦେବାଦେବୀଙ୍କ କପାଳରେ ତୃତୀୟ ନେତ୍ର ଥିବା ପ୍ରାଚୀନ ଭାରତୀୟ ପୁରାଣରେ ବର୍ଣ୍ଣନା ରହିଛି। ସେହିପରି ନ୍ୟୁଜିଲାଣ୍ଡରେ ତୁଆତାରା ନାମରେ ଗୋଟିଏ ବିଚିତ୍ର ଏଣ୍ଡୁଅ ସଦୃଶ ସରୀସୃପ ଦେଖାଯାଏ। ତା ମଥା ଉପରେ ମଧ୍ୟ ରହିଛି ତୃତୀୟ ନେତ୍ର ଭଳି କାମ କରୁଥିବା ଛୋଟ ଆବୁ ସଦୃଶ ଅଙ୍ଗଟିଏ। ତା ମଥାର ଦୁଇ ପାର୍ଶ୍ୱରେ ଥିବା ଦୁଇଟି ସୁସ୍ପଷ୍ଟ ନେତ୍ରରେ ଥିବା ଭଳି ତାର ତୃତୀୟ ନେତ୍ରରେ ବି ଲେନ୍ସ, ରେଟିନା ଓ ମସ୍ତିଷ୍କ ମଧ୍ୟରୁ ସ୍ନାୟୁ ସଂଯୋଗ ରହିଛି। ବନ୍ଧୁ, ଦେବାଦେବୀ ଓ ତୁଆତାରା ସରୀସୃପଙ୍କ କଥା ଛାଡ଼ନ୍ତୁ, ମନୁଷ୍ୟମାନଙ୍କର ବି ତ ତୃତୀୟ ନେତ୍ର ଅଛି। ମନୁଷ୍ୟଙ୍କ ତୃତୀୟ ନେତ୍ରକୁ କୁହାଯାଏ ପିନିଏଲ୍ ଗ୍ଲାଣ୍ଡ ବା ପିନିଏଲ୍ ଗ୍ରନ୍ଥି, କିନ୍ତୁ ଆଜିକାଲି ତାହା ମଥା ଉପରେ ନ ରହି ମସ୍ତିଷ୍କ ଗହ୍ୱର ମଧ୍ୟରେ ପୋତି ହୋଇଯାଇଛି। ଦୀର୍ଘ ଦିନରୁ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ବଞ୍ଚିତ ହୋଇ ମଧ୍ୟ ଏହା ମନୁଷ୍ୟ ଶରୀର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଅନେକ ସମୟରେ ଆଖି ବୁଜିଥିଲେ ମଧ୍ୟ ଏହାରି ବଳରେ ମନୁଷ୍ୟ ଆଲୋକ ଓ ଅନ୍ଧାର ବାରିପାରୁଛି। ଏ କ୍ଷୁଦ୍ର ଗ୍ରନ୍ଥି ଠିକ୍ କେଉଁଠୁ ଆସିଲା ସେ ସଂକ୍ରାନ୍ତରେ କରେଣ୍ଟ ବାୟୋଲୋଜିରେ

0: ନୂଆ ଗୋଲ୍ରେ ପରିଣତ କରି 3-1 ଆଗୁଆ କରିଥିଲେ। ଚତୁର୍ଥ କ୍ୱାର୍ଟରରେ ଭାରତ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରି କୋରିଆକୁ କୌଣସି ସୁଯୋଗ ନ ଦେବା ସହ ବିଜୟବାନ ଉଡାଇଥିଲା। ଚମତ୍କାର ପ୍ରଦର୍ଶନ କରିଥିବା କିରଣଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମଙ୍ଗଳବାର ଭାରତ ନିଜର ତୃତୀୟ ତଥା ଶେଷ ପୁଲ୍ ମ୍ୟାଚ୍ରେ ସିଙ୍ଗାପୁରକୁ ଭେଟିବ।
1: ଶନିବାର ବ୍ରିସେଲ୍ଠାରେ ଖେଳାଯାଇଥିବା ଦ୍ୱିତୀୟ ମହିଳା 2020 ମ୍ୟାଚ୍ରେ ଘରୋଇ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। ସାମୂହିକ ଯୋଗଦାନ ବଳରେ ଘରୋଇ ଇଂଲଣ୍ଡ 5 ୱିକେଟ୍ରେ 168 ରନ୍ କରିଥିଲା। ପରେ ଭାରତୀୟ ମହିଳା ଦଳ 9 ୱିକେଟ୍ରେ 142 ରନ୍ କରିପାରିଥିଲା। ଇଂଲଣ୍ଡର ଏହି ବିଜୟ ପରେ 3 ମ୍ୟାଚ୍ର T20 ଶୃଙ୍ଖଳା ଏବେ 1-1 ସ୍ଥିତିରେ ରହିଛି। ଉକ୍ତ ମ୍ୟାଚ୍ରେ ଫ୍ରେୟା କ୍ୟାମ୍ପ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
0: ନରୱେ ଚେସ୍ର ପଞ୍ଚମ ଦିନରେ ଖେଳାଯାଇଥିବା ରାଉଣ୍ଡ 5ରେ ବିଶ୍ୱ ବିଜେତା ଭାରତୀୟ ତାରକା ଡି ଗୁକେଶ ନିଜ ଦେଶର ଆର୍ ପ୍ରଜ୍ଞାନନ୍ଦକୁ ପରାସ୍ତ କରିଛନ୍ତି। ଏହି ରାଉଣ୍ଡରେ ପ୍ରଜ୍ଞାନନ୍ଦ ଆରମ୍ଭରୁ ମ୍ୟାଚ୍ ନିଜ ନିୟନ୍ତ୍ରଣରେ ରଖିଥିଲେ। ଗୁକେଶ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତି ନେଇଥିଲେ। ଏହି ବିଜୟ ସହ ଗୁକେଶ ତୃତୀୟ ସ୍ଥାନକୁ ଉଠିଥିବା ବେଳେ ପ୍ରଜ୍ଞାନନ୍ଦ ଚତୁର୍ଥରେ ରହିଛନ୍ତି। ଅନ୍ୟ ମ୍ୟାଚ୍ଗୁଡ଼ିକରେ ବିଶ୍ୱର 1 ନମ୍ବର ମାଗ୍ନସ୍ କାର୍ଲସନ୍ଙ୍କୁ ୱେସ୍ଲି ସୋ ପରାସ୍ତ କରିଛନ୍ତି। ଭିନ୍ସେଣ୍ଟ କିମର୍ଙ୍କ ସହ ଡ୍ର ରଖି ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଛନ୍ତି ଅଲିରେଜା ଫିରୋଜା। ମହିଳାରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଦିବ୍ୟା ଦେଶମୁଖ ଏକା ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ଝୁ ଜିନର୍କୁ ପରାସ୍ତ କରିଛନ୍ତି। ବିଶ୍ୱ ବିଜୟିନୀ ଜୁ ୱେନ୍ଜୁ ଓ ଭାରତୀୟ ତାରକା କୋନେରୁ ହମ୍ପିଙ୍କ ମ୍ୟାଚ୍ ମଧ୍ୟ ଡ୍ର ରହିଛି।
1: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ। ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଅନୁରୋଧ।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001।
1: ଆପଣ ଆମକୁ ମତାମତ ମେଲ୍ ଦ୍ଵାରା ବି ପଠାଇ ପାରିବେ। ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
0: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମରେ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତି,
1: ଆଉ ମୁଁ ପ୍ରତୀକ୍ଷା
0: ରହୁଛୁ। ନମସ୍କାର।
2: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଟିଲେ ସନ୍ଧ୍ୟା 6:00। ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଛଅଟା ବାଜି 2 ମିନିଟ୍ରେ ପ୍ରଚାର କରିବ ବନ ସୁରଭି, ଏଥିରେ ଶୁଣିବେ ହୋ ଗୀତ, ପରିବେଷଣ କରିବେ ଲାଲମୋହନ ହାଇବ୍ରୁ ଏବଂ ସାଥୀ। 6:10 ରାମଚରିତ ମାନସ, 6:30 ଯୁବଶକ୍ତି ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। 7:00 ଶୁଣିବେ କେତୋଟି ଓଡ଼ିଆ ଆଲବମ୍ ଗୀତ। 7:30 ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ, ଏଥିରେ ଶୁଣିବେ ଆନ୍ତର୍ଜାତୀୟ ଦୁଗ୍ଧ ଦିବସ ଅବସରରେ ଗୋପାଳନ ସମ୍ପର୍କରେ ଇନ୍ଦ୍ରମଣି ସେଠୀଙ୍କ ସହିତ ଆଲୋଚନା। 8:00 ଶୁଣିବେ କେତୋଟି ଦେଶଭକ୍ତି ଗୀତ। 8:15 ଲୋକଗୀତ କ୍ରମରେ ଶୁଣିବେ ଝୁମର, ପରିବେଷଣ କରିବେ ପ୍ରଭାକର ମହାନ୍ତ ଏବଂ ସାଥୀ। 9:15 ଆପକେ ଲିଏ, 9:30 ଛାୟା ଗୀତ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀୟ ରାଷ୍ଟ୍ରୀୟ ସେବାରୁ। 10:00 ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 10:35 ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି କଥାଚିତ୍ର ଗୀତ। ଏହି ଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନ ସୁରଭି, ଆଜି ଏଥିରେ ଶୁଣନ୍ତୁ ହୋ ଗୀତ, ପରିବେଷଣ କରିଛନ୍ତି ଲାଲମୋହନ ହାଇବ୍ରୁ ଏବଂ ସାଥୀ।

ବନସୁରଭି କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 35ତମ ଭାଗ।
1: ଏପିସୋଡ୍ 35 3-5

0: ଯୁବପିଢ଼ି ମାନଙ୍କୁ ଯେଉଁଭଳି ସେମାନେ ଗାଡି ଚାଳନା କରୁଛନ୍ତି, ଗାଡି ଚାଳନା ନ କରି ଯଦି ସେମାନେ ପଦଚାଳନା କରନ୍ତେ ବା ସାଇକେଲରେ ଯିବା ଆସିବା କରନ୍ତେ, ପରିବେଶ ଆଉ ଦୂଷିତ ହୁଅନ୍ତା ନାହିଁ। ତାଙ୍କର ଦାୟିତ୍ୱବୋଧ ସମସ୍ତଙ୍କ ପ୍ରତି ରହିଛି। ସେମାନେ ନିଜେ ଯଦି ସଚେତନ ହେବେ ତାହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ପ୍ରଥମତଃ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବା ବାଞ୍ଛନୀୟ। ବହୁଳ ଭାବରେ ବୃକ୍ଷରୋପଣ ହେବା ବିଧେୟ। ଦ୍ୱିତୀୟତଃ ଚତୁର୍ଦିଗରେ ଫୋପାଡୁଥିବା ପର୍ଯ୍ୟାପ୍ତ ବର୍ଜନ ବସ୍ତୁକୁ ଠୁଳ କରି ନଷ୍ଟ କରିବା, ଏବଂ ତୃତୀୟତଃ ପ୍ଲାଷ୍ଟିକ ମୁକ୍ତ କରିବା। ତତ୍ସହିତ କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦୂଷିତ ପାଣିକୁ ଜଳରେ ଓ ବାୟୁମଣ୍ଡଳରେ ମିଶିବାକୁ ନ ଦେବା, ତାହେଲେ ଆମ ଜୀବନ ଶୈଳୀର ପରିବର୍ତ୍ତନ ଘଟିବ। ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ ଓ କର୍ମ ହେବା ଆବଶ୍ୟକ। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣ କୁପ୍ରଭାବରେ ବିଶ୍ୱରେ 70 ଲକ୍ଷ ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ତେଣୁ ଏସବୁ ଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସତର୍କ ରହି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହୋଇଥାଏ, ଯଥା ବୃକ୍ଷରୋପଣ, ସଫା ସୁତୁରା, ପ୍ରବନ୍ଧ ରଚନା ପ୍ରତିଯୋଗିତା, ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ କରି ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କର୍ମଶାଳାରେ ଲୋକମାନଙ୍କୁ ବୁଝାଇବା ଇତ୍ୟାଦି। କଥାରେ ଅଛି, ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବା ଆମେ ବଡ ହନ୍ତ ସନ୍ତ। ଆଗକୁ ବର୍ଷା ଦିନ ଆସିଯାଉଛି, ସବୁଆଡେ ସଫା ସୁତୁରା କରି ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଚେଷ୍ଟା କଲେ ସବୁଦିନ ହଜାର ହଜାର ସଂଖ୍ୟାରେ ଗଛ ଲଗା ହୋଇପାରିବ। ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନ ମାନଙ୍କରେ, ଶିଳ୍ପାଞ୍ଚଳ ମାନଙ୍କରେ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ଗୁଡିକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ, ଯାହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡିବ ନାହିଁ। ବୃକ୍ଷ ହିଁ ଆମ ଜୀବନ, ଗଛଟିଏ ବଞ୍ଚିଲେ ଆମେ ବଞ୍ଚିପାରିବା। ପ୍ରକୃତିର ଦାନ ପ୍ରାଣୀ ଜଗତ ପାଇଁ ସବୁଠାରୁ ଶ୍ରେଷ୍ଠ ବରଦାନ, ତେଣୁ ସେ ଦାନକୁ ନଷ୍ଟ ନ କରିବାର ସଂକଳ୍ପ ନେଇ ଆମେ ଆମ ଭବିଷ୍ୟତକୁ ଉଜ୍ଜଳ କରିବା। ଯୁବପିଢ଼ି ଏଥିରେ ସାମିଲ ହୋଇ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ କରିଛନ୍ତି ମାଙ୍କ ନାମରେ ଗୋଟିଏ ଗଛ ଲଗେଇବା, ସେଥିପାଇଁ ସମସ୍ତେ ଆମେ ସଚେତନ ହୋଇକି ମାଙ୍କ ନାମରେ ଗୋଟିଏ ଲେଖା ଗଛ ଲଗେଇବା, ପରିବେଶକୁ ସୁରକ୍ଷିତ ରଖିବା। ସମସ୍ତେ ମିଶି ଯଦି ସବୁଆଡେ ଗଛ ଗୋଟିଏ ଲଗାନ୍ତି ତାହେଲେ ଆମର ପରିବେଶ ଖୁବ୍ ସୁନ୍ଦର ହେବ ଏବଂ ସବୁ ଜିମା ଭରି ଉଠିବ।
1: ଶୁଣୁଥିଲେ ଆଲୋଚନା, ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: बापा दियो 3000
1: काई की
0: मोरो पॉकेट मनी
1: अरे एबे मात्र 2000 कैश अछि
0: अरे बापा बुलेट ट्रेन जुगरे सगड़ो चलु छ डिजिटल पेमेंट चलाओ
1: है
0: नु है हां सीधा यूपीआई रु पेमेंट करो एटा सहज
1: अरे बा मते भी सिखा निजरा 1000 नहीं जा
0: तमो मोबाइल दियो
1: नहीं जा
2: भारत करे डिजिटल देय प्रदान
3: सहज अटे प्रतिदिन नेण देण
4: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है
5: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ ସୂର୍ଯ୍ୟଘର.gov.in
6: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ
7: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଅଚେତ ହେବା କିମ୍ବା ବାତ ମାରିବା
6: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ହାଲୁକା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ
7: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ ରୋଗୀକୁ ପଙ୍ଖା କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ
6: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି, କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ। ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣି ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆୟକର ଦି ଗଈ 14,651 ଅଭିଯୋଗ ଉସମେ ସେ ହମନେ 14,046 ଯାନି 96% ଅଭିଯୋଗ କା ସମାଧାନ ଦିଆ ଯା ଚୁକା ହେ ଓ ଇସି ଆଧାର ପର ଲୋକଙ୍କ ଭରସା ବି ବହୁତ ଜ୍ୟାଦା ବଢ଼ତା ଯା ରହା ଓ ହମନେ ବି ହର ଡିଷ୍ଟ୍ରିକ୍ଟ ଲେବଲ ପର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଓର ଉନକେ ସାଥ ଯୋ ଟିମ ପୁରା ହେ ଅଧିକାରୀ ଲୋକ ଓହାଁ ମେ ପବ୍ଲିକ ଆତେ ହେ ଓର ଦରଖାସ୍ତ ହର ସୋମବାର କୁ ଏ ହୁଏ ସିସନ ପ୍ରଶାସନିକ ଅଧିକାରୀ ଯୋ ଡିଷ୍ଟ୍ରିକ୍ଟ ଲେବଲ ପର ଯୋ ସମସ୍ୟା ହେ ଉନକେ ଉପର ଲେତେ ହେ।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 17 ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝୀ ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 360,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରସାୟନିକ

0: ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9ଟାରୁ 4ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶର ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 27,281 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ ପର୍ଯ୍ୟନ୍ତ 3,69,000 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମାଲକାନଗିରି ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ

0: ପ୍ରତ୍ୟେକ ଦିନ ସକାଳ 7ଟାରୁ 9ଟା ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଗତ 10 ବର୍ଷ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965

0: ମସିହାରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970ରୁ 1996 ମସିହା ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15ରୁ 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 ମସିହାରୁ କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605 ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃଆରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।
1: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:01 ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ବାବୁଲ ସୁପ୍ରିୟୋ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ରାତି 7:15। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷ କରି ବାଣିଜ୍ୟ, ଅର୍ଥନୀତି ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା, ସୀମା ପରିଚାଳନା, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ରୀ କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରୁତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନରୁ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ଲାଇଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ, ଅବାଧ, ଶାନ୍ତ, ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି 6 ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋତ୍ସାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋଏଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ

ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ ଦୁଇ ବିଜ୍ଞାନ, ଯୁକ୍ତ ଦୁଇ ବାଣିଜ୍ୟ ଓ ଯୁକ୍ତ ଦୁଇ କଳା। ସେହିପରି ଯୁକ୍ତ ତିନି ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ ତିନି ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ ତିନି କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, ଏମ୍ଏସ୍ଡବ୍ଲ୍ୟୁ, ଏମ୍ଏଫ୍ସି, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ ଏଆଇସିଟି ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏ ରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।

0: ପାଳନ କରାଯାଉଛି ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍।
1: ଏ ଗୋରା ଭାଇ,
0: ହଁ
1: ଏଇ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ମୋ ମନକୁ ଯାହା ଆସୁଛି,
0: ହଁ
1: ଦେଖ ବର୍ତ୍ତମାନ ସମୟରେ
0: ହଁ ହଁ ହଁ
1: ଆମ
0: କୁହ।
1: ପରିବାର
0: ହଁ
1: ସବୁ ଅଣୁ ପରିବାର ହେଇଗଲାଣି।
0: ହଁ
1: ଆଗରେ ଆମ ପରିବାରରେ ସେ ଦାଦା କାକା ଖୁଡ଼ି
0: ମାନେ ମିଶ୍ରିତ ପରିବାର ହେଇକି ରହୁଥିଲେ ସମସ୍ତେ,
1: ଯୌଥ
0: ଯୌଥ
1: ପରିବାର ଯୋଉଟା
0: ପରିବାର।
1: କହୁଥିଲା, ମାନେ
0: ହଁ ହଁ
1: ଗୋଟେ ପରିବାରରେ 10ରୁ ଅଧିକ ନିଶ୍ଚୟ
0: ରହୁଥିଲେ।
1: ରହୁଥିଲେ।
0: ହଁ
1: ହେଲେ ବର୍ତ୍ତମାନ ସମୟରେ ଦେଖ ଗୋଟେ ପରିବାର କହିଲେ ସ୍ୱାମୀ ସ୍ତ୍ରୀ, ତା ସହିତ ଛୁଆଟେ କିମ୍ବା ଅତି ବେଶୀରେ ଦୁଇଟି
0: ଦୁଇଟି।
1: ଛୁଆ,
0: ହଁ ହଁ
1: ମାନେ
0: ହଁ
1: ଅଣୁ ପରିବାର ହେଇଗଲାଣି।
0: ହଁ ପା
1: ଆଉ ୟାର ମୁଖ୍ୟ କାରଣ ହେଲା ବର୍ତ୍ତମାନ ସମୟରେ ଦେଖ ହା ପଇସା ହା ପଇସା,
0: ହଁ ହଁ
1: ମାନେ
0: ହଁ
1: ବାପା ମା ଦେହକୁ ଫୁରସତ ମିଳୁନି, ସେମାନେ କେମିତି ନିଜ ଅଫିସକୁ ଦପ୍ତରକୁ ଦୌଡ଼ିବେ, ପଇସା ଦୁଇଟା ରୋଜଗାର କରିବେ,
0: ହଁ ହଁ
1: ଆଉ ପିଲା ସେ ଖାଲି ଦିନ ରାତି ପାଠ ପଢୁ, ଭବିଷ୍ୟତରେ ଭଲ ଟିକେ ରୋଜଗାର କରିବ, ଏଇ ଆଶାରେ ତାଙ୍କୁ ବାନ୍ଧି ରଖୁଛେ।
0: ହଁ
1: ସେଥିପାଇଁ ବାପା ମାଙ୍କର ସ୍ନେହ ମମତା ପିଲା ଉପରେ ଆଦୌ ପଡୁ ନାହିଁ।
0: ହଁ ବାପା ମା ନିଜ ନିଜ କାମ ଧନ୍ଦାରେ ବ୍ୟସ୍ତ ରହିଲେ ପିଲା ଟିକେ ଖେଳିବା ପାଇଁ ବି କାହା ସହିତ ସମୟ ପାଉନାହିଁ।
1: ହେଲେ ପରିବାରରେ ଯଦି ସେଇଠି ଆମର ଯୋଉ ପୁରୁଖା ଲୋକ ଥିବେ,
0: ହଁ ହଁ
1: ତାଙ୍କର ଜେଜେବାପା ହୁଅନ୍ତୁ, ଅଜା ଆଈ ହୁଅନ୍ତୁ,
0: ହଁ
1: ସେମାନଙ୍କ କୋଳରେ ପିଲାଟି ନାତିଟି ଖେଳି ବୁଲୁଥିବ, ତାଙ୍କ ସହିତ ଥଟା ମଜା କରୁଥିବ,
0: କରୁଥିବ।
1: ସେ ଯେତେବେଳେ ଅଝଟ କରୁଛି
0: ହଁ
1: ତାକୁ ନାନା ବାୟା ଗୀତ ଶୁଣିକି ତାକୁ ସେ ଖୁଏଇ ଦେଉଥିବେ,
0: ହଁ ହଁ
1: ସେମାନେ କିଛି କିଛି ଆଧ୍ୟାତ୍ମିକ କାହାଣୀ
0: ହଁ
1: ପିଲାକୁ ଶୁଣେଇ ଦେଉଥିବେ, ଯୋଉଥିରେ ସେ
0: ଅନେକ କିଛି ଶିକ୍ଷା କରିବା ପାଇଁ ପାଇପାରୁଛି। ଆଉ ଗୋଟେ କଥା ମଧ୍ୟ ଭାଇ, ତମେ ବି ଜାଣିଥିବ ମୁଁ ବି ପ୍ରାୟ ଜାଣିଥିବି, ଆମ ଚାଷୀ ଭାଇ ଭଉଣୀମାନେ ବି ଅବଗତ ଥିବେ, ଦେଖ ଯେକୌଣସି ଶିକ୍ଷାନୁଷ୍ଠାନ ହଉ, ଯୋଉଠି ଯାହା ବି ପିଲାର ଆଡମିସନ ହେଲା କି କୌଣସି ହେଲା, ଅଭିଭାବକର ଦସ୍ତଖତ ଟିକେ ଦରକାର ପଡୁଛି କି ନାହିଁ କହିଲ ଦେଖିବା
1: ଭାଇ? ସେଇଟା ନିଶ୍ଚୟ ଆବଶ୍ୟକ, କେବଳ ଯେ ବାପା ମା ପିଲାକୁ ମଝିରେ ମଝିରେ ଦେଖା ଚାହା କରିବେ, ତାକୁ ନେବା ଆଣିବା କରିବେ, ସେଇଟା
0: ସମ୍ଭବ
1: ସମ୍ଭବ ନୁହଁ।
0: ନୁହଁ ସେଇ କଥା।
1: ସେଇଥିପାଇଁ ପାଖରେ ତା ଯୋଉ ଅତି ନିକଟର ଲୋକଟିଏ,
0: ହଁ
1: ସେ ତାର
0: ଅଭିଭାବକ,
1: ଅଭିଭାବକ,
0: ହଁ ପ୍ୟାରେଣ୍ଟସ ଯୋଉ କହୁଛନ୍ତି, ହଁ
1: ତାଙ୍କର ମଧ୍ୟ ଆବଶ୍ୟକତା ରହିଛି।
0: ହଁ
1: ଯେତେବେଳେ ବାପା ମା ଯାଇପାରୁନାହାନ୍ତି,
0: ହଁ ହଁ
1: ଅନ୍ତତଃ ସେମାନେ ପିଲାର ଅଭିଭାବକ ହିସାବରେ ସେଇଠି ଠିଆ ହେଉଛନ୍ତି,
0: ଠିଆ
1: ଭଲ
0: ହଉଛନ୍ତି,
1: ମନ୍ଦରେ
0: ସାମିଲ
1: ହେଉଛନ୍ତି।
0: ହଉଛନ୍ତି ସେଇ କଥା ଯୋଉ ପାଳନ କରାଯାଉଛି ଆଜି ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ, ସେଥିପାଇଁ ଏଇ ଦିବସର ତାତ୍ପର୍ଯ୍ୟ ରହୁଛି ନା ଆଉ
1: ରହିବା ମଧ୍ୟ ନିହାତି ଆବଶ୍ୟକ।
0: ହଁ ଜେଜେବାପା ଜେଜେମାଙ୍କ ପାଖରେ ରହିକି ଯୋଉ ବୌଦ୍ଧିକ ଜ୍ଞାନ ପାଇବ ସେ ଆଶାଟା କାଇଁ ଆଉ ପୂରଣ ହେଇପାରୁଛି କହିଲ?
1: ସେଥିପାଇଁ ଆଶା କରିବା
0: ହଁ
1: ଆଜି ଯୋଉ
0: ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟ ଯୋଉ ପାଳନ
1: ଅଭିଭାବକ
0: କରାଯାଉଛି,
1: ଦିବସ ପାଳନ କରାଯାଉଛି,
0: ହଁ
1: ତାରି ମାଧ୍ୟମରେ ଅନ୍ତତଃ ସମଗ୍ର ପୃଥିବୀ ଗୋଟେ ପରିବାର ହେଇକି ଚଳୁ,
0: ହଁ
1: ଯାହାଫଳରେ ବର୍ତ୍ତମାନ ଯେମିତି ଆମର ଯୋଉ ଆମେରିକା ଇରାକ ମଧ୍ୟରେ ଯୁଦ୍ଧ ଚାଲିଛି, ତା ଯୋଗୁଁ ଯେ ଦୁନିଆ ସାରା ଲୋକ
0: କ୍ଷତି ସହୁଛନ୍ତି,
1: ସେମିତି ପରିସ୍ଥିତି ଯେମିତି ଆଉ
0: ଦେଖା
1: ଦେଖା
0: ନ
1: ନ
0: ଯାଉ।
1: ଯାଉ।
0: ଠିକ କଥା ଟିକେ କହିଲ ଯେ, ହେଲେ ଆଉ ଗୋଟେ ଦିବସ ବିଷୟରେ ପୁରା ପୁରି ଭୁଲି ଯାଉଛେ ଯେ, ଆରମ୍ଭରୁ କହୁଛି ବିଶ୍ୱ କ୍ଷୀର ଦିବସ, ସେଇ ବିଷୟରେ ବି କିଛି ଟିକେ ଆଲୋଚନା କରିବା କି ନାହିଁ କହିଲ ଦେଖିବା?
1: ଏ କ୍ଷୀର ବାବଦରେ କଣ
0: ଆଲୋଚନା କରିବା?
1: ଆଲୋଚନା କରିବା,
0: ହଁ
1: କ୍ଷୀର ଯଦି ମା ପାଖରୁ ଛୁଆଟି ପାଇଲା ସିଏ ତ ଅମୃତ,
0: ହଁ ହଁ ହଁ
1: ଯଦି ମା ଟି ନଷ୍ଟ ହେଇଗଲା
0: ହଁ
1: ସେ କାହା କ୍ଷୀର ଖାଇ ବଞ୍ଚିବ? ସେତେବେଳେ
0: ହଁ
1: ପ୍ରାୟତଃ ଆମ ଦେଶ ଦୁନିଆର ଲୋକ କେବଳ ଆମର ଯୋଉ ଗୋମାତା ତା
0: ଗୋମାତା
1: ଉପରେ ନିର୍ଭର କରୁଛନ୍ତି,
0: ଗୋମାତା ଉପରେ ନିର୍ଭର କରୁଛନ୍ତି ମାଧ୍ୟମ ଭାଇ, ଠିକ କଥା ଟିକେ କହିଲ, କିନ୍ତୁ ସେଇ ଅନୁଯାୟୀ ଯଦି ଆମେ ସିନା ଗୋ ପାଳନ କରିବା ତାହେଲେ ଯାଇକି ଭଲ କ୍ଷୀର ଟିକେ ଆମେ ପାଇପାରିବା?
1: ଭାଇ ଲୋକ ସଂଖ୍ୟା ବଢିବା ସହିତ ବର୍ତ୍ତମାନ ଆମ ସମାଜରେ ଯେମିତି ଭେଜାଲ ଖାଦ୍ୟର
0: ଦେଖାଦଉଛି
1: ପ୍ରଚଳନ ବଢି ବଢି ଚାଲିଛି,
0: ହଁ ହଁ
1: ଅନ୍ତତ ଆଶା କରିବା ଯେ ଭେଜାଲ ଖାଦ୍ୟରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ମଧ୍ୟ ଆମ ପରିବାରରେ ସେ ଗୋମାତାକୁ ଆଶ୍ରୟ ଦେବାର ଅଛି, ତାଙ୍କର ସେବା ଯତ୍ନ କରିବାର ଆବଶ୍ୟକତା ନିହାତି ଅଛି,
0: ନିହାତି ରହିଛି ସେଇ କଥା ମାଧ୍ୟମ ଭାଇ, ଆଜି ସେଇ ବିଷୟରେ ଗୋଟେ ଆଲୋଚନା ଟିକେ ଶୁଣିବା ନା କ'ଣ କହୁଛ କହିଲ?
1: ନିଶ୍ଚୟ ସେ ବାବଦରେ ବ୍ୟବସ୍ଥା କରିବା,
0: ହଁ
1: ତେବେ
0: କିନ୍ତୁ ତା ପୂର୍ବରୁ
1: ମୂଳରେ
0: ସେଇ ମହାପ୍ରଭୁ ସମସ୍ତଙ୍କୁ ସହାୟ ହିଅନ୍ତୁ, ସଦ୍ବୁଦ୍ଧି ଦିଅନ୍ତୁ, ତାଙ୍କରି ନାଁ କାର୍ଯ୍ୟକ୍ରମରେ ନେବା, ତାପରେ କାର୍ଯ୍ୟକ୍ରମ ଆଗକୁ ବଢ଼େଇବା ଆଉ।

0: ଠାକୁରଙ୍କ ନାଁ ଟିକେ କାନରେ ପଡ଼ିଲା।
1: ହଁ ହଁ,
0: ଆଜି ତ ବୈଠକ ଆରମ୍ଭରୁ ଦୁଇଟି ଦିବସ।
1: ହଁ, ତାର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କଲେ। ହେଲେ ମୁଁ ତମକୁ ପ୍ରଶ୍ନ ପଚାରୁଥିଲି ଯେ ଆଜି ଯୋଉ ପାଳନ କରାଯାଉଛି ବିଶ୍ୱ କ୍ଷୀର ଦିବସ, ଗୋପାଳନ ସମ୍ପର୍କରେ କିଛି ଟିକେ ଜାଣିବା କି ନାହିଁ କହିଲ ଦେଖିବା।
0: ଏଥର ମନ ଦେଇକି ଶୁଣ।
1: ହଁ,
0: ଜଣେ ଭାଇଙ୍କ ସହିତ
1: ମୁଁ
0: ବର୍ତ୍ତମାନ କଥା ହଉଛି।
1: ହଁ
2: ଭାଇ, ଆକାଶବାଣୀ କେନ୍ଦୁଝରର ଆମ ଚାଷବାସ କାର୍ଯ୍ୟକ୍ରମରେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ନମସ୍କାର।
3: ନମସ୍କାର ସାର, ଧନ୍ୟବାଦ। ମୋ ନାଁ ସାର ଇନ୍ଦ୍ରମଣି ସେଠୀ, ଘର ହଉଛି ମୁକ୍ତାପୁର ଘୁଟୁର, ପୋଷ୍ଟ ଅଫିସ ଘୁଟୁର, ଜିଲ୍ଲା କେନ୍ଦୁଝର। ମୋର ସାର ବୟସ ହଉଛି ବର୍ତ୍ତମାନ 50 ବର୍ଷ, ଆଉ ମୁଁ ବର୍ତ୍ତମାନ ଗୋପାଳନ କରିକି ନିଜର ଜୀବିକା ନିର୍ବାହ କରୁଛି।
2: ଯୁବ ବୟସରୁ ଏଇ କାମ କରି ଆସୁଛନ୍ତି ନା ପରେ ଯେତେବେଳେ କିଛି କାମ ମିଳିଲାନି ତାପରେ ଇଆଡ଼କୁ ଢଳିଛନ୍ତି?
3: ନା, ମୁଁ ତ ସାର ଜଣେ ଡିପ୍ଲୋମା ଇଞ୍ଜିନିୟର, 3-4 ପ୍ରାଇଭେଟ କମ୍ପାନୀରେ କାମ କରୁଥିଲି, କିନ୍ତୁ ସେଥିରେ ମୋତେ ସାଟିସ୍ଫେକ୍ସନ୍ ନ ଲାଗିବାରୁ ମୁଁ ଗୋଟିଏ ଗାଈରୁ ଆରମ୍ଭ କରିଥିଲି ଗୋପାଳନ। ବର୍ତ୍ତମାନ ତ ହେଇଗଲାଣି ପ୍ରାୟ 15-17 ବର୍ଷ ହେଇଗଲାଣି ମୁଁ ଗୋପାଳନ କରୁଛି। ସେଥିରେ ମୋର ବର୍ତ୍ତମାନ ଗାଈ ସଂଖ୍ୟା ତ ମୁଁ ଅନେକ ଗାଈକୁ ବି ମାନେ ଏମିତି ଚାଷୀମାନଙ୍କୁ ଦେଇଛି, ଆଉ ମୁଁ ମୋ ପାଖରେ ବର୍ତ୍ତମାନ 7ଟି ଗାଈ ରଖିଛି, ସେଥିରୁ ମୋର ଭରଣ ପୋଷଣ ପ୍ରତିପୋଷଣ କରୁଛି। ଆଉ
2: ଚାକିରି

0: ଲାଭଜନକ ବ୍ୟବସାୟ, ମାନେ ଗାଈ ପାଳନରୁ କ୍ଷୀର ଉତ୍ପାଦନ ଗୋଟେ ଲାଭଜନକ ବ୍ୟବସାୟ,
1: ହଁ
0: ତାପରେ ଧୀରେ ଧୀରେ ମନୋନିବେଶ କରିକି ମୁଁ ଏହାକୁ ଧୀରେ ଧୀରେ ବଢେଇଛି ଆଉ।
1: ଆଜ୍ଞା, ଘରଟି ହେଲା ଯୋଉ ମୁକ୍ତାପୁର ଘୁଟୁରୁ, ଯୋଉଟା କି
0: ଆଜ୍ଞା,
1: ଆମ ରେଡିଓ ଷ୍ଟେସନର ଅତି ପାଖରେ।
0: ଅନତି ଦୂରରେ,
1: ହଁ
0: ବହୁତ ନିକଟବର୍ତ୍ତୀ ଦୂରରେ।
1: ହଁ ପାଣି ବ୍ୟବସ୍ଥା କହିଲେ ଅରଡ଼େଇ ନଦୀ ଗାଁରୁ ଯେମିତି ହେଲେ ଆମର 1.5 କିଲୋମିଟର ଦୂରରେ କି 1 କିଲୋମିଟର ଦୂରରେ ଅଛି।
0: ଆଜ୍ଞା,
1: ଗାଈର ମୁଖ୍ୟ ଖାଦ୍ୟ ହେଲା ଯୋଉ ଘାସ, ସେଇଟା ତ କୌଣସି ମତେ ଚାଷ କରି ହେଉନଥିବ ନା,
0: ନାଇଁ
1: କେମିତି କ'ଣ କରିକି ଗାଈ ମୁହଁରେ ଆପଣ ସବୁଜ ଘାସ ଦୁଇଟା ଦେଉଛନ୍ତି?
0: ଯେତେବେଳେ ଚାଷବାସ ହୁଏ ସେଥିରୁ କିଛି କଲେକ୍ସନ୍ କରିଥାଉ ହିଡ଼ ମାନଙ୍କରୁ, ଘର ପଛପଟେ କିଛି ମାନେ ହାତିଆ ଆମର ଯୋଉ ହାଇବ୍ରିଡ଼ ଘାସ ଆମେ କିଛି ଲଗେଇଥିଲୁ, ବର୍ତ୍ତମାନ ତ ସେଇଟା ଇଏ ହେଇଗଲାଣି। ବାକି ଦାନା ଯୋଉ ଗାଈମାନଙ୍କର ଦାନାରୁ ଆମେ ସେମାନଙ୍କୁ ଖାଇବା ପାଇଁ ଦେଉଛୁ, ଦାନା କିଣିକି ଆଣିକି ତାଙ୍କୁ ଖାଇବା ପାଇଁ ଦେଉଛୁ।
1: ତାହେଲେ ବର୍ଷର ପ୍ରାୟ ଆମର 8-9 ମାସ ଆପଣ ଦାନା ଉପରେ ନିର୍ଭର କରୁଛନ୍ତି?
0: ଆଜ୍ଞା
1: ଆଜ୍ଞା, ଦାନା ଦେଲେ ତ ଆମର ଇଆଡ଼େ କ୍ଷୀର ଯାହା ମିଳେ ତା ଖର୍ଚ୍ଚ ବାର୍ଚ୍ଚ ଭରଣା ହିସାବ କଲେ ଏତେ ଲାଭ ହଉନଥିବ ବୋଲି ଆଶା କରିବୁ?
0: ମାନେ କମ୍ପାରେଟିଭଲି ଯେତିକି ଲାଭରୁ ଯେତିକି ହେବା କଥା ତା ଟିକେ କମିଯାଏ।
1: ମଝିରେ ଯେମିତି ହାତିଆ ଘାସ ଆପଣ ଚାଷ ଆରମ୍ଭ କରିଥିଲେ, କଣ ଏମିତି ଅସୁବିଧା ହେଲା ଯେ ଛାଡ଼ିଦେଲେ?
0: ମାନେ ଆମ ଘର ପାଖରେ ଯେତିକି ଜାଗା ଥିଲା ଆମେ କରୁଥିଲୁ, ବର୍ତ୍ତମାନ ଘରର ଆବଶ୍ୟକତା ବାଦ ସେଥିରେ କିଛି ଘର ବନେଇଦେଲୁ।
1: ଓହୋ ହୋ ହୋ,
0: ଆଉ ସେଥିପାଇଁ ଆମେ ଆଉ ସେଟାକୁ ଧୀରେ ଧୀରେ ମାନେ କମ୍ କରିଦେଲୁ ଆଉ।
1: ତାପରେ ତାର ମାନେ ଦେଖାଶୁଣା କିଛି କରି ହେଇନଥିବ, ସେଥିପାଇଁ ଭଲ ଘାସ ଉତ୍ପାଦନ ଯେତେବେଳେ ମିଳିଲାନି ଆପଣ ସେଟାକୁ ଜାଣି ଜାଣି ବନ୍ଦ କରିଦେଲେ ଦିନ ତମାମ। ତାହେଲେ ଗାଈ ଗୁଡାକ ଆପଣ ସେମିତି ଗୁହାଳରେ ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି ନା ପାଗ ଫର୍ଚ୍ଚା ହେଲେ ଶୁଖିଲା ହେଲେ ତାକୁ ଛାଡ଼ି ଛୁଡ଼ା ଦିଅନ୍ତି?
0: ଆମେ ଘରେ ତ ରଖିଥାଉ, ଟିକେ ପାଗ ଫର୍ଚ୍ଚା ହେଲେ ତାଙ୍କୁ ବୁଲିବା ପାଇଁ ପାଖ ଯୋଉ ଜମି ଅଛି ସେ ଜମିରେ ଟିକେ ଛାଡ଼ିଦେଉ, ସେ ବୁଲାବୁଲି କରିକି ଆସନ୍ତି ଆଉ।
1: ଆଜ୍ଞା, ଦିନ ତମାମ ଯଦି ଆମେ ଗାଈକୁ ବାହାରକୁ ଛାଡ଼ିଦେବା ଅସୁବିଧା କଣ ହବ କି?
0: ନା, ଅସୁବିଧା ତ ନିଶ୍ଚିତ ହବ, ଯଦି ସେ ଆଜିକାଲି ଯୋଉ ବିଭିନ୍ନ ପଲିଥିନରେ ସବୁ ଖାଦ୍ୟ ବାହାରକୁ ଫିଙ୍ଗି ଦେଉଛନ୍ତି, ସେସବୁ ମଧ୍ୟ ଗାଈମାନେ ଖାଇକିରି ତାଙ୍କର ଦେହ ଖରାପ ହଉଛି, ରାସ୍ତାଘାଟକୁ ପଳେଇଲେ ଆକ୍ସିଡେଣ୍ଟ ହେବାର ମଧ୍ୟ ପସିବିଲିଟି ଅଛି।
1: ହଁ ହଁ, ତା ସହିତ ମୁଖ୍ୟତଃ ଏଇ ଦେଖନ୍ତୁ ଖରାଦିନେ ଯଦି ବେଶୀ ସମୟ ଆମେ ଗାଈଙ୍କୁ ବାହାରେ ଛାଡ଼ିଦେବା ସେମାନଙ୍କୁ ମଧ୍ୟ ଅଂଶୁଘାତ ହେଇପାରେ।
0: ଆଜ୍ଞା,
1: ଯେ ଖରା ଦାଉରୁ ଗାଈ ଗୋରୁଙ୍କୁ ଟିକେ ସୁରକ୍ଷା ଦେବା ପାଇଁ ଆପଣ ଗୁହାଳର କେମିତି କଣ ବ୍ୟବସ୍ଥା କରିଛନ୍ତି?
0: ସକାଳୁ ଆମେ ଗାଈମାନଙ୍କୁ ଗଧେଇ ଦେଇଥାଉ, ଆଉ ଖୋଲା ଗୁହାଳ ପୁରା ଖୋଲା, ମାନେ ଯେମିତି ଭେଣ୍ଟିଲେସନ ଭଲ ହେଇପାରିବ ସେ ସୁବିଧା ଆମେ ରଖିଛୁ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଯୋଉଥିରେ କି ଗାଈମାନେ ଆରାମସେ ରହିପାରନ୍ତି, ଆଉ ବିଶେଷ କିଛି ସେମିତି ଅସୁବିଧା ହୁଏନି।
1: ଗୋରୁ ଓବଲା ଜନ୍ତୁ ଯେତେବେଳେ ଶୋଇଥିବ ସେଠୁ ଉଠିଲା ପରେ ସାଙ୍ଗେ ସାଙ୍ଗେ ଝାଡା କରିଦିଏ, ପରିସ୍ରା କରିଦିଏ, ଏମିତିରେ ଗୁହାଳ ଆମର ଟିକେ ଅପରିଷ୍କାର ହେଇଯାଏ। ଯେ ସଫା ସୁତୁରା କାମ ଆପଣ ନିଜେ କରନ୍ତି ନା ପରିବାରର ଆଉ କିଏ କିଏ ଆପଣଙ୍କୁ ସାହାଯ୍ୟ ସହଯୋଗ କରନ୍ତି?
0: ମୁଁ ଆମେ ନିଜେ କରିବା ସହିତ ମୋର ସହଧର୍ମିଣୀ ମଧ୍ୟ ସାହାଯ୍ୟ କରନ୍ତି, ଆଉ ଆମେ ସମସ୍ତେ ମିଶିକି କରୁ।
1: ଏଟା କଣ ସବୁଦିନ ହୁଏ ନା ମୁଖ୍ୟତଃ ଯୋଉ ଖରାଦିନେ ତାର ଏତେ ସଫା କରିବା ଆବଶ୍ୟକତା ହୁଏନି?
0: ନାଇଁ, ସବୁଦିନ ସଫା କରିବା ପାଇଁ ହୁଏ, କାହିଁକି ନା ଗାଈ ଗୁହାଳକୁ ଠିକ ଭାବରେ ଯଦି ପରିଷ୍କାର ନ କରାଯାଏ ତାହେଲେ ବିଭିନ୍ନ ସଂକ୍ରମଣ ଯେମିତିକି ଗାଈମାନଙ୍କର ମାଷ୍ଟାଇଟିସ୍ ହେବାର ବହୁତ ସମ୍ଭାବନା ଥାଏ, ତେଣୁ ଆମେ ପ୍ରତ୍ୟେକ ଦିନ ପ୍ରାୟ ଗାଈ ଗୁହାଳକୁ ଭଲ ଭାବରେ ଧୋଇ ପରିଷ୍କାର କରିଥାଉ, ଆଉ ଗାଈ ଗୁହାଳକୁ ମଧ୍ୟ ଆମେ ମାନେ ପକ୍କା
1: ସିମେଣ୍ଟ ଚଟାଣ କରିଦେଇଛନ୍ତି।
0: ଆଜ୍ଞା, ସିମେଣ୍ଟ ଚଟାଣ କରିକି ଆମେ ରଖୁଛୁ।
1: ଗାଈ କେମିତି ଆମର ପଲିଥିନ ଖାଇବ ନାହିଁ ସେଥିପାଇଁ ବାହାରକୁ ବେଶୀ ଛଡ଼ାଛଡ଼ି କରନ୍ତି ନାହିଁ, ତେବେ ବି ଆଜ୍ଞା ବର୍ତ୍ତମାନ ସମୟରେ ଅନେକ ଲୋକ ଖାଇବା ଜିନିଷକୁ ପଲିଥିନରେ ଫିଙ୍ଗି ଦେଉଛନ୍ତି, ଯୋଉଟା କି ଗୋରୁ ହୁଏତ ନିଶ୍ଚୟ ଖାଇ ଦେଉଥିବ। ମଝିରେ ମଝିରେ ଯେତେବେଳେ ତାର ବଦହଜମି ହେଇଯାଏ କିମ୍ବା ପେଟ ଖରାପ ହେଇଯାଏ, ଗାଈ କିଛି ଖାଏ ନାହିଁ, ଏଇଟାକୁ ଜାଣି ସାରିଲା ପରେ ଆପଣ କଣ କେମିତି ତାର ଉପଚାର କରନ୍ତି?
0: ଆମେ ସାର୍ ଭିଏସଙ୍କ ପରାମର୍ଶ ନେଇକି ତାଙ୍କୁ ମାନେ ଖାଇବା ପାଇଁ ଔଷଧ ହିସାବରେ ଦେଇଥାଉ, ଯେମିତିକି ଆପଣଙ୍କ ରୁଚାମକ୍ସ, ଏଚ୍ବି ଷ୍ଟ୍ରଙ୍ଗ, ଏଇ ଟାଇପ୍ର ଯେମିତି ତାଙ୍କୁ ହଜମ ହେଇଯିବ ସେଇ ଟାଇପ୍ର ଆମେ କିଛି ତାଙ୍କୁ ଦେଇଥାଉ, ସବୁବେଳେ ରଖିଥାଉ ଏମର୍ଜେନ୍ସି କେସ୍ରେ। ଆମେ କାହିଁକିନା ଧର ମନେକର ସନ୍ଧ୍ୟାବେଳେ ଆମେ ଜାଣିପାରିଲୁ କି ରାତିରେ ଜାଣିପାରିଲୁ, ତାଙ୍କୁ ସାଙ୍ଗେ ସାଙ୍ଗେ ଦେବା ପାଇଁ ଆମେ ଘରେ ହିଁ ତାଙ୍କୁ ମଜୁଦରେ ରଖିଥାଉ, କାହିଁକି ନା ସାଙ୍ଗେ ସାଙ୍ଗେ ଟ୍ରିଟମେଣ୍ଟ ନକଲେ ତାଙ୍କର ମାନେ ଜୀବନ ଯିବାର ବି
1: ହଁ ସମ୍ଭାବନା ଥାଏ। ଗୋଟେ ଗୋରୁ ଅନ୍ୟ ଗୋରୁ ଯାହା ଦାନା ଖାଉଛନ୍ତି ସିଏ ମଧ୍ୟ ସେୟା ଖାଉଛି କିନ୍ତୁ ତା ଦେହରେ ଏତେ ଲାଗୁ ନାହିଁ, ଏଇ କ୍ଷେତ୍ରରେ କଣ କିଛି ଚିକିତ୍ସା କରାଯାଇପାରେ?
0: ଆଜ୍ଞା, ତାଙ୍କୁ ପ୍ରତ୍ୟେକ 6 ମାସରେ ଥରେ ଡିୱର୍ମ କରିବା ଦରକାର, କାହିଁକି ନା ସେମାନେ ଯେହେତୁ ଘାସ କୁଟା ଏସବୁ ଖାଉଛନ୍ତି ତେଣୁ ତାଙ୍କ ଦେହକୁ କୃମି ଯିବାର ବହୁତ ସମ୍ଭାବନା ଥାଏ।
1: ଆଜ୍ଞା ଆଜ୍ଞା,
0: ତେଣୁ ତାଙ୍କୁ ପ୍ରତ୍ୟେକ 6 ମାସରେ ଥରେ ଡିଓର ମାନେ ତାଙ୍କୁ କୃମି ନାଶକ ଔଷଧ ସବୁ ଦିଆଯାଏ।
1: ତାପରେ ଶୀତ ଦିନ ଆରମ୍ଭରେ ବର୍ଷା ଦିନ ଆରମ୍ଭରେ ଏତିକି ଉପଯୁକ୍ତ ଟୀକାକରଣର ଆବଶ୍ୟକତା ନିଶ୍ଚୟ ରହିଛି। ଆଉ ମଝିରେ ଯଦି କିଛି ରୋଗ ବାଗ ତାଙ୍କ ଦେହରେ ଦେଖାଦେଲା ସେତେବେଳେ ମଧ୍ୟ ଯୋଉ ପ୍ରାଣୀଧର ଚିକିତ୍ସକଙ୍କର ପରାମର୍ଶ ନେଇକି ତାଙ୍କୁ ମଧ୍ୟ ଟୀକାକରଣ ନିଶ୍ଚୟ କରାଯାଏ।

0: ଯାଉଛୁ ବୋଲି ଆଶା
1: ଆଜ୍ଞା
0: କରିବା।
1: ଆଜ୍ଞା, ପ୍ରତ୍ୟେକ ବର୍ଷ ଆମେ ତାଙ୍କୁ ଟୀକାକରଣ କରିଥାଉ, କାହିଁକି ନା ଏଫଏମଡି ତାଙ୍କର ଗୋଟେ ବଜବଜିଆ ଯୋଉ ରୋଗ, ତାଙ୍କର ହଉଛି ମୁଖ୍ୟ ରୋଗ,
0: ଆଜ୍ଞା ଆଜ୍ଞା,
1: ଆଉ ସେ ହେଲେ ସେ ବହୁତ ରୋଗିଣା ହେଇଯାଆନ୍ତି, ତେଣୁ ଆମେ ପ୍ରତ୍ୟେକ ବର୍ଷ ପ୍ରାୟ ତାଙ୍କୁ ଦେଇଥାଉ, ଆଉ ବିଭିନ୍ନ ପ୍ରକାର ତାଙ୍କର ଯୋଉ ଟୀକାକରଣ ଅଛି ସବୁ ସେସବୁ ମଧ୍ୟ ଆମେ କରେଇଥାଉ।
0: ତେବେ କେବଳ ଖାଲି କ୍ଷୀର ବିକିବା ଏଇ ଆଶାରେ ଆପଣ ଗୋପାଳନ କରୁଛନ୍ତି, ବର୍ତ୍ତମାନ ପ୍ରାୟ 5ଟି ଗାଈ କ୍ଷୀର ଦେଉଥିବେ ବୋଲି ଆଶା କରିବୁ, ନା କେତେଟା ଗାଈ କ୍ଷୀର ଦେଉଛନ୍ତି?
1: ବର୍ତ୍ତମାନ ତ 3ଟି ଗାଈ କ୍ଷୀର ଦେଉଛନ୍ତି, 5ଟାରୁ 3ଟି ଗାଈ କ୍ଷୀର ଦେଉଛନ୍ତି,
0: ଓହୋ,
1: ମାନେ ସେମାନେ ଦେଇ ଆସିଲେଣି, ହେଇଗଲାଣି ପାଖାପାଖି 6-7 ମାସ ହେଇଗଲାଣି, ସେ ଭିତରୁ ଗୋଟେ ଦୁଇଟା ବନ୍ଦ କଲେଣି, ଗୋଟେ ଟାଇମ୍ ଦେଉଛନ୍ତି, ଆଉ 3ଟା 2 ଟାଇମ୍ ଦେଉଛନ୍ତି।
0: ଯେହେତୁ ଆପଣଙ୍କ ଗାଁ ଆପଣଙ୍କ ଘର ବଜାର ଅତି ନିକଟରେ, ତାହେଲେ ସେଇଠି ଆପଣ ଦେଇ ଦିଅନ୍ତି ନା ଘରୁ ଆସିକି ଖାଉଟି କ୍ଷୀର ସଂଗ୍ରହ କରିକି ନେଇଯାଆନ୍ତି?
1: ଘରୁ ବି କିଛି ନେଇଯାଆନ୍ତି, ପାଖଆଖ ଘରର କିଛି ନେଇଯାଆନ୍ତି, ଆମେ ମଧ୍ୟ କିଛି ହୋମ୍ ଡେଲିଭରି ଦେଇଥାଉ, ଘର ଘର ବୁଲି ସପ୍ଲାଏ କରିଥାଉ।
0: ତାହେଲେ ଆଜ୍ଞା, କ୍ଷୀର ବିକିବାରେ ସେମିତି ବିଶେଷ କିଛି ଅସୁବିଧା ନାହିଁ?
1: ନାହିଁ, କ୍ଷୀର ବିକିବାରେ ଅସୁବିଧା ନାହିଁ।
0: 17 ବର୍ଷ ତଳୁ ଯେତେବେଳେ ଗୋରୁ ରଖିବା ଆରମ୍ଭ କରିଥିଲେ, ସେବେଠାରୁ ଯଦି ହିସାବ କରିବା ତାହେଲେ ଆପଣଙ୍କର ଏଇନା ଗାଈ ସଂଖ୍ୟା ଅନେକଟା ବଢିଯିବା କଥା, କିନ୍ତୁ ଅନେକ ଚାଷୀଙ୍କୁ ମଧ୍ୟ ଆପଣ ବାଣ୍ଟି ଦେଇଛନ୍ତି।
1: ଆଜ୍ଞା, ତା ଭିତରେ ଆମେ ଯୋଉଗୁଡାକ ଭଲ ମାନେ ଆମେ ମନ ପସନ୍ଦର ବ୍ରିଡ୍ ହେଇଥାଏ, ଆମେ ତ ସବୁ AI ମାଧ୍ୟମରେ କରେଇଥାଉ ସବୁ।
0: ଆଜ୍ଞା ଆଜ୍ଞା,
1: ତ ସେଥିରୁ ଯୋଉଗୁଡା ଭଲ ଆମେ ରଖିବା ପାଇଁ ଇଚ୍ଛା କରିଥାଉ ରଖିଥାଉ, ଆଉ କିଛି ତା ଭିତରୁ ମଧ୍ୟ କିଛି ଗାଈ ଯୋଉମାନେ ପାଖଆଖ ଲୋକ କେହି ଚାହିଁଲେ ଆମକୁ ଗୋଟେ ଦିଅ, ଆମକୁ ଗୋଟେ ଦିଅନ୍ତୁ, ଆପଣଙ୍କର ବିହନରୁ ଆମକୁ ଗୋଟେ ଦିଅନ୍ତୁ କହିଲେ ଆମେ ସେମାନଙ୍କୁ ମଧ୍ୟ ଦେଇଥାଉ। କିନ୍ତୁ ବହୁତ ବହୁତ ଜଣଙ୍କୁ ମଧ୍ୟ ଦେଇଛୁ, ପାଖଆଖରେ ବହୁତ ଜଣଙ୍କୁ ଦେଇଛୁ, ସେମାନେ ମଧ୍ୟ ରଖିଛନ୍ତି।
0: ଆଜ୍ଞା, ତାହେଲେ ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ଏମିତି ଦୁଗ୍ଧ ପାଇଁ ଗାଈ ରଖିବା ଏଇ ବ୍ୟବସ୍ଥା କରିଛନ୍ତି ନା ଯୋଉ ଦାମୁଡ଼ିଆ ହେଇକି ତାଙ୍କୁ ଚାଷ କାମରେ ମଧ୍ୟ ନିୟୋଜିତ କରିଛନ୍ତି?
1: ହଁ, ଦାମୁଡ଼ିଆ ଯୋଉ ଗୁଡାକ ହୁଅନ୍ତି ସେମାନେ ଚାଷ କରିବା ପାଇଁ ମଧ୍ୟ କିଛି ଲୋକ ନେଇଯାଆନ୍ତି, ଆଉ ଯୋଉଗୁଡାକ ମାଈ ବାଛୁରୀ ହେଇଥାନ୍ତି ସେମାନଙ୍କୁ ତାଙ୍କ ଦୁଗ୍ଧ ଉତ୍ପାଦନ ପାଇଁ ମଧ୍ୟ ସେମାନେ ନେଇଥାନ୍ତି।
0: ଶୁଣିକି ଭଲ ଲାଗିଲା, ଅନ୍ତତଃ ଆପଣ ଉଚ୍ଚ ଶିକ୍ଷିତ ହେଇ ମଧ୍ୟ ପରବର୍ତ୍ତୀ ସମୟରେ ଗୋପାଳନ ଦିଗରେ ମନ ବଳେଇଛନ୍ତି, ଆଉ ଏଥିରେ ବର୍ତ୍ତମାନ ଆପଣ ସନ୍ତୁଷ୍ଟ ନା ଚାକିରି ଛାଡି ନଥିଲେ ଭଲ ହେଇଥାନ୍ତା, ଆପଣଙ୍କ ମନକୁ କଣ ଆସେ ଯାଏ? ନା
1: ନାଇଁ, ବହୁତ ସନ୍ତୁଷ୍ଟ, କାହିଁକିନା ଗୋ ସେବା ଗୋଟେ ପରମ ଧର୍ମ, ସିଏ ତ ଦ୍ୱିତୀୟରେ ନିଜକୁ ଗୋ ସେବାରେ ନିୟୋଜିତ ରଖିଲେ ଆମେ ସୁସ୍ଥ ରହିବି ପାରୁଛୁ ବର୍ତ୍ତମାନ ପୁରା, କାହିଁକିନା କାମରେ ଆମେ ସବୁବେଳେ ଯେହେତୁ ଏନଗେଜ୍ ରହିଛୁ, ମନ ବି ଭଲ ରହୁଛି, ଦେହ ବି ଭଲ ରହୁଛି, ଆମେ ଘରର ପ୍ରତିପୋଷଣ ବି ହେଇପାରୁଛି, ଆମେ ଘରେ ରହିକି ଏସବୁ ଯେହେତୁ କାମ କରିପାରୁଛୁ, ଘରର ସବୁ ପିଲାଙ୍କର ପାଠ ପଢିବାଠୁ ଆରମ୍ଭ କରି ଚାଷବାସ ଏସବୁ ଆମେ ସବୁ ଜିନିଷ ଭଲ ଭାବରେ ଦେଖିପାରୁଛୁ।
0: ଆଜ୍ଞା, ଆଜି ହେଲା June 1 ବିଶ୍ୱ ଦୁଗ୍ଧ ଦିବସ, ଏ ସମ୍ପର୍କରେ ଆପଣଙ୍କର ବାର୍ତ୍ତା ଆମ ଶ୍ରୋତା ବନ୍ଧୁଙ୍କ ପାଇଁ କଣ ରହିବ?
1: ଯୋଉମାନେ ଭଲ ପାଠ ପଢୁଛନ୍ତି ଚାକିରି ପଛରେ ଯାଉଛନ୍ତି ଯାଆନ୍ତୁ, କିନ୍ତୁ ଯୋଉମାନେ ଅଧା ପାଠୁଆ ହେଇକି ରହିଯାଇଛନ୍ତି ସେମାନେ ମଧ୍ୟ ଚାହିଁଲେ କି ପାଠୁଆ ହେଇକି ମଧ୍ୟ ଚାହିଁଲେ ଭଲ ଭାବରେ ଯଦି ଗୋପାଳନକୁ ଆଗେଇ ନେଇପାରିବେ, ନିଶ୍ଚିତ ଭାବରେ ତାଙ୍କର ସବୁ ଜିନିଷକୁ ସେମାନେ ଫୁଲଫିଲ୍ କରିପାରିବେ।
0: ତେବେ ଗୋପାଳନ ଆରମ୍ଭ କରିବା ପାଇଁ ତାର ମୂଳ ମନ୍ତ୍ର କଣ?
1: ପ୍ରଥମ ତ ଇଚ୍ଛା ଶକ୍ତି, କାହିଁକିନା ଇଚ୍ଛା ଥିଲେ ହିଁ ଆପଣ ସେସବୁ କାମ କରିପାରିବେ, ଯଦି ଇଚ୍ଛା ନାହିଁ ଆପଣ ତ ସେସବୁ କାମ କରିପାରିବେ ନାହିଁ।
0: ଆଜ୍ଞା ଆଜ୍ଞା, କିନ୍ତୁ
1: ପ୍ରଥମତଃ ଇଚ୍ଛା ଦରକାର, ତା ସାଙ୍ଗରେ ଯଦି ଆପଣ ପୁରା ନୂଆ ଅଛନ୍ତି, ଯେମିତିକି ମୁଁ ଗୋଟେରୁ 10-15ଟା ତ ଏମିତି ଥିଲେ, ବର୍ତ୍ତମାନ ମୋ ପାଖରେ 5-7ଟା ଅଛନ୍ତି, ସେମିତି ଯଦି ଆପଣ ନୂଆ ଯାଉଛନ୍ତି ତାହେଲେ କିଛି ତା ବାବଦରେ କିଛି ତାଲିମ ନେଇକିରି କଲେ ଭଲ, କାହିଁକି ନା କିଛି ଗୋଟେ ବିଜନେସ୍ କରିବା ଆଗରୁ ତାର କିଛି ଉପଯୁକ୍ତ ତା ବାବଦରେ ଧାରଣା ରହିବା ନିହାତି ଦରକାର।
0: ଆଉ ଯୋଉ କ୍ଷୀରର ଉତ୍ପାଦନ ବଢେଇବା ପାଇଁ ଯୋଉ କାମଧେନ୍ୟ ଯୋଜନା ଆରମ୍ଭ କରି ସାରିଛନ୍ତି, ଯୋଉମାନେ ମଧ୍ୟ ଗୋପାଳନ କରିବା ପାଇଁ ଆଗେଇ ଆସୁଛନ୍ତି, ସେଇ ଗୋପାଳକ ମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦେବାର ଯୋଜନା ରହିଛି, ଏ ସମ୍ପର୍କରେ ଆମ ଅଞ୍ଚଳର ଚାଷୀ ଭାଇମାନେ ମୁଖ୍ୟତଃ ଗୋପାଳକ ମାନେ ତାଙ୍କର କଣ କିଛି ଧାରଣା ଅଛି ନା ନାହିଁ, ଆପଣ କଣ ଜାଣିଛନ୍ତି?
1: ନା, ଯୋଉମାନେ ଏ ବାବଦରେ ଧର ରେଡିଓ ବା ମିଡିଆ ସହିତ ସେମାନେ ସମ୍ପର୍କରେ ଅଛନ୍ତି ସେମାନେ ତ ନିଶ୍ଚିତ ଭାବରେ ଜାଣିପାରୁଛନ୍ତି।
0: ଆଜ୍ଞା ଆଜ୍ଞା,
1: ଆଉ ତେଣୁ ସେମାନେ ଯଦି କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ତାହେଲେ ଏହାର ସୁଯୋଗ ନେବା ଉଚିତ, କାହିଁକି ନା ସରକାରଙ୍କର ଏତେ ସୁନ୍ଦର ଯୋଜନା, ଆଉ ଏହାକୁ ନିଶ୍ଚିତ ଭାବରେ ସେମାନେ ନେଇକି ଲାଭବାନ ହେବା ଉଚିତ।
0: ତେବେ ଆମ ସାକ୍ଷାତକାର ଶେଷ ଭାଗରେ ଟିକେ ପଚାରିବି କଥା ଅଛି, କାହା ସହିତ ଯଦି ଲଢେଇ କରିବ ତାହେଲେ ସାଙ୍ଗରେ ଥିବ ଭାଇ, ଆଉ କ୍ଷୀର ଯଦି ଦୁହିଁ ଖାଇବା ପାଇଁ ଇଚ୍ଛା ଅଛି ତାହେଲେ ପାଖରେ ଥିବ ଗାଈ, ଏଇ କଥାରେ ଯୁକ୍ତିଯୁକ୍ତ ବର୍ତ୍ତମାନ ସମୟରେ କେତେ ପ୍ରାସଙ୍ଗିକତା ରଖୁଛି?
1: କାହିଁକି ନା ଦେଖନ୍ତୁ, ଆପଣ କ୍ଷୀର ଦହି ଯଦି ଖାଇବା ପାଇଁ ଭଲ କ୍ଷୀର ଦହି ଦହି ଖାଇବା ପାଇଁ ଚାହାନ୍ତି ତାହେଲେ ନିଶ୍ଚିତ ମାନେ ଗାଈ ରଖିବା ପାଇଁ ପଡିବ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ନହେଲେ ତ ଆଜ୍ଞା ହେଇପାରିବନି, କାହିଁକି ନା ଆପଣ ବାହାରୁ ଧର କିଣିବେ, ଆଜିକାଲି ତ ବିଭିନ୍ନ ପ୍ରକାର ସବୁ ଅପମିଶ୍ରଣରେ ମଧ୍ୟ ମାନେ ଚାଲିଛି।
0: ଆଜ୍ଞା ଆଜ୍ଞା,
1: ତେଣୁ ଯଦି ଭଲ ଖାଇବା ପାଇଁ ଚାହୁଁଛନ୍ତି ତାହେଲେ ପାଖରେ ରଖିବେ, ଆଉ ଯଦି ଆପଣ ଯେମିତି କହିଲେ ଯଦି କାହା ସହିତ ଲଢେଇ କରିବା ଯେମିତି ଭାଇ ଦରକାର, ତାହେଲେ ଆପଣଙ୍କୁ ଯେମିତି ବଳ ଆସିବ ସେମିତି ଗାଈ ରଖିଲେ ମଧ୍ୟ ଆପଣ ଭଲ ଜିନିଷ ଖାଇପାରିବେ ଆଉ ବ୍ୟବହାର କରିପାରିବେ।
0: ମାନେ ମୂଳ କଥା ହେଲା ଯୋଉ ନକଲି ଜିନିଷ ପ୍ରତି ଟିକେ ଘୃଣା ଭାବ ଆସୁଛି ତାକୁ ଯଦି ଆଣିବା ପାଇଁ ଚାହୁଁଛନ୍ତି ତାହେଲେ ଗୋପାଳନ ସେଇଟା ହିଁ ନିହାତି ଦରକାର। ଆଉ ଯଦି ଗାଈଟିଏ ରଖିଥିବା କେବଳ ଯେ ଖାଲି ଆମେ କ୍ଷୀର ପାଇବା ସେ କଥା ନୁହଁ, ଆମ ଜମି ମଧ୍ୟ ନିଶ୍ଚୟ ଉଠିଆ ହେଇପାରିବ।
1: ସବୁଠୁ ତ ମାନେ ମୁଖ୍ୟ ଜିନିଷ ହଉଛି ବର୍ତ୍ତମାନ ଯୋଉ ଆମର ଚାଷ ଜମିର ଉର୍ବରତା ନଷ୍ଟ ହେଇଯାଉଛି, ତେଣୁ ଆମର ଏଇ ଖତ ଗୋମୂତ୍ର ଏସବୁ ଯଦି ଆମେ ଚାଷ ଜମିରେ ପକେଇବା ତାର ଚାଷ ଜମିର ତାର ଜୀବନ ଫେରି ପାଇବ।
0: ଗୋରୁ ପାଖରୁ ଯାହା ଗୋବର ମିଳୁଛି ସେଇଟା ଆପଣ ନିଜେ ବ୍ୟବହାର କରୁଛନ୍ତି ନା ସେଠି ମଧ୍ୟ ବର୍ଷ ଶେଷରେ ଭଲ ଦୁଇ ପଇସା ଲାଭ ମିଳୁଛି?
1: ନାଇଁ ବର୍ଷ ଶେଷରେ ଭଲ ଦୁଇ ପଇସା ଲାଭ ମିଳୁନି, ମୁଁ ତ ପ୍ରାୟ ପ୍ରତ୍ୟେକ ବର୍ଷ 8-10 ଗାଡ଼ି ଗୋବର ବିକ୍ରି କରୁଛି। ଆଉ ଆମେ ବି ମଧ୍ୟ ଆମ ନିଜ ଚାଷ ଜମିରେ ମଧ୍ୟ ଆମେ ବର୍ଷେ ଛାଡ଼ି ଛାଡ଼ି ଆମେ ଗୋବର ମଧ୍ୟ ଗୋଟେ ଗୋଟେ ଗାଡ଼ି ପକଉଛୁ, ତେଣୁ ଗୋବର ତ ବହୁତ ମୂଲ୍ୟବାନ। ଆଜିକାଲି ରାସାୟନିକ ସାରଠୁ ଇଏ ବହୁତ ଗୁଣରେ ମୂଲ୍ୟବାନ ଜିନିଷ।
0: ଆଜ୍ଞା ଆଜ୍ଞା, ବର୍ତ୍ତମାନ ଯେମିତି ଆମର କୃଷି ବିଜ୍ଞାନୀ ମାନେ ଆମର ଜୈବିକ ଚାଷ ଉପରେ ଅଧିକ ଜୋର ଦେଉଛନ୍ତି, ଅନ୍ତତଃ ଆଶା କରିବା ଚାଷୀ ଭାଇ ମାନେ ସାର ବଦଳରେ ତାଙ୍କ ଜମିରେ ଗୋବର ମୁଠାଏ ନିଶ୍ଚୟ ପକାନ୍ତୁ। ଆଉ ଯଦି ଗୋବର ମୁଠାଏ ମଧ୍ୟ ପାଉନାହାନ୍ତି ତାହେଲେ ଅନ୍ତତଃ ଉନ୍ନତ କିସମର ନହେଲା ନାହିଁ ଦେଶୀ ଗାଈ ମଧ୍ୟ ରଖନ୍ତୁ, ଯଦ୍ୱାରା ତାଙ୍କର ଦୁଗ୍ଧ ଆବଶ୍ୟକତା ଘରର ଦୈନନ୍ଦିନ ଦୁଗ୍ଧ ଆବଶ୍ୟକତା ସେଇଟା ପୂରଣ ହେଇପାରିବ ଆଉ ଜମି ମଧ୍ୟ ନିଶ୍ଚୟ ଆମର ଉଠିଆ ହେଇପାରିବ। ତେବେ ଆଜ୍ଞା, ସମୟ ବାହାର କରିକି ବିଶ୍ୱ ଦୁଗ୍ଧ ଦିବସରେ ଆପଣଙ୍କର ଗୋପାଳନ ସମ୍ପର୍କରେ ଭଲ ଭଲ ସୂଚନା ଆମ ଶ୍ରୋତା ବନ୍ଧୁଙ୍କୁ ଦେଲେ, ସେଥିପାଇଁ ଆମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ମୋ ତରଫରୁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ମାଧିଆ ଭାଇ, ଏ ଭାଇଙ୍କର କଥା ମୁଁ ଶୁଣିଲି, ମୋ
3: ଉଚ୍ଚଶିକ୍ଷିତ ଭାଇ ଚାକିରିରେ ତାଙ୍କର ମନ ଲାଗିଲା ନାହିଁ, ନିଜର ଜାଗା ଅଛି, ସେବା ଯତ୍ନ କରିବାର ମଧ୍ୟ ମନରେ ଦୃଢ଼ ସଂକଳ୍ପ ଥିଲା, ଲାଗିଗଲେ ଗୋପାଳନରେ।
2: ହଁ ଦେଖ, 5-6 ଗାଈ ରଖିକି ବି ଭଲ ଭାବରେ କ୍ଷୀର ଉତ୍ପାଦନ କରୁଛନ୍ତି ଯେ।
3: ଆଉ ବର୍ତ୍ତମାନ ସମୟରେ ଦେଖ, ଏମିତି ଉଚ୍ଚ ଶିକ୍ଷିତ ଭାଇ ଭଉଣୀ ଆମ ସମାଜରେ ଅନେକ ଅଛନ୍ତି, ସେମାନେ ମଧ୍ୟ ଚାହିଁଲେ ତାଙ୍କ ନିଜ ଘରେ ଯଦି ଅଳ୍ପ ଗାଈ ରଖନ୍ତେ ସେଥିରେ ମଧ୍ୟ ଆତ୍ମନିର୍ଭରଶୀଳ ହେଇପାରିବେ। ଆଉ ଯଦି ଗୋଶାଳା କରିପାରିଲେ, ଯଦି ବଡ ଜାଗା ଅଛି ଗୋଶାଳା କରିପାରିବେ, ଏଥିପାଇଁ ଯୋଉ ଅର୍ଥର ଆବଶ୍ୟକତା
2: ସରକାର ବି ଯୋଗାଇ ଦଉଛନ୍ତି। ଆମର ବିଭିନ୍ନ ସରକାରୀ ଯୋଜନା ବି କାର୍ଯ୍ୟକାରୀ ହଉଛି, ଯେମିତି ଯୋଉ କାମଧେନୁ ଯୋଜନା କଥା ବି ଆଲୋଚନା କଲ, ସେ ବିଷୟରେ ବି ଆମର ଚାଷୀ ଭାଇ ଓ ଭଉଣୀ ମାନେ ବି ଅବଗତ ହେବା ଦରକାର କି ନାହିଁ କହିଲ?
3: ନିହାତି, ମାନେ ବର୍ତ୍ତମାନ ସମୟରେ ଯେ ଆମକୁ କିଛି କାମ ମିଳୁନାହିଁ,
2: ସେ କଥା ଭାବିବା ପୁରା ଭୁଲ।
4: ଆମ ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର, ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ। ଗୀତ ରଚନା ମଧୁସୂଦନ ରାଓ।

0: ପ୍ରାଣୀପାଳକ ମାନେ ଧ୍ୟାନ ଦିଅନ୍ତୁ। ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ।
1: ଗୃହପାଳିତ ପ୍ରାଣୀଙ୍କୁ ଦିନ 11ଟାରୁ ଅପରାହ୍ନ 4ଟା ମଧ୍ୟରେ ଟାଣ ଖରାରେ ନ ଛାଡି ଗୁହାଳ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପ୍ରାଣୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।
1: ଆଜବେଷ୍ଟସ୍ କିମ୍ବା ଟିଣ ଛପର ଗୁହାଳ ଉପରେ ନଡ଼ା ଓ ଡାଳପତ୍ର ବିଛାଇ ତାପମାତ୍ରା ନିୟନ୍ତ୍ରଣ କରନ୍ତୁ।
0: ଗାଈଗୋରୁମାନଙ୍କୁ ଗାଧୋଇ ଦେବା ସହିତ ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
1: ଗୁହାଳର କବାଟ ଓ ଝରକାରେ ଓଦା ଅଖା ଝୁଲାଇ ରଖନ୍ତୁ, ଏହାଦ୍ୱାରା ଗୁହାଳ ଭିତର ଥଣ୍ଡା ରହିଥାଏ।
0: ବୁଲା ପଶୁପକ୍ଷୀମାନଙ୍କ ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତର ଶିକାର ହେଲେ ପ୍ରାଣୀମାନଙ୍କୁ ତୁରନ୍ତ ଥଣ୍ଡା ଛାଇ ଜାଗାକୁ ନେଇ ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ।
0: ପରାମର୍ଶ ପାଇଁ 7205598125 କିମ୍ବା ଟୋଲ୍ ଫ୍ରି ନମ୍ବର 1553333 କଲ୍ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ବୀରକିଶୋର ଦାସଙ୍କ ରଚନାରେ କଣ୍ଠଦାନ କରିଛନ୍ତି ଆକାଶବାଣୀ କୋରାଲ୍ ଗ୍ରୁପ୍ର କଣ୍ଠଶିଳ୍ପୀମାନେ।

0: ଶୁଣିଲେ କେତୋଟି ଦେଶଭକ୍ତି ଗୀତ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଝୁମର। ପରିବେଷଣ କରିଛନ୍ତି ପ୍ରଭାକର ମହାନ୍ତ ଏବଂ ସାଥୀ। ତା ପୂର୍ବରୁ ଏ ବିଜ୍ଞାପନ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଅପରାହ୍ନ 4:00 ମଧ୍ୟରେ ଟାଣ ଖରାରେ ନ ଛାଡ଼ି ଗୁହାଳ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପ୍ରାଣୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ।
0: ଆଜବେଷ୍ଟସ୍ କିମ୍ବା ଟିଣ ଛପର ଗୁହାଳ ଉପରେ ନଡ଼ା ଓ ଡାଳପତ୍ର ବିଛାଇ ତାପମାତ୍ରା ନିୟନ୍ତ୍ରଣ କରନ୍ତୁ।
1: ଗାଈ ଗୋରୁମାନଙ୍କୁ ଗାଧୋଇ ଦେବା ସହିତ ସବୁଜ ଘାସ ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ।
0: ଗୁହାଳର କବାଟ ଓ ଝରକାରେ ଓଦା ଅଖା ଝୁଲାଇ ରଖନ୍ତୁ, ଏହାଦ୍ୱାରା ଗୁହାଳ ଭିତର ଥଣ୍ଡା ରହିଥାଏ।
1: ବୁଲା ପଶୁପକ୍ଷୀମାନଙ୍କ ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତର ଶିକାର ହେଲେ ପ୍ରାଣୀମାନଙ୍କୁ ତୁରନ୍ତ ଥଣ୍ଡା ଛାଇ ଜାଗାକୁ ନେଇ ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ।
1: ପରାମର୍ଶ ପାଇଁ 7200559815 କିମ୍ବା ଟୋଲ୍ ଫ୍ରି ନମ୍ବର 1553333 କଲ୍ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଦିୱାନା। ଗୀତଟି ଗାଇଛନ୍ତି ବାବୁଲ ସୁପ୍ରିୟ। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

0: କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ନମଙ୍କ ହାଲାଲ, ଗୀତଟି ଗାଇଛନ୍ତି କିଶୋର କୁମାର।
1: ଉହୁ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମର ଶେଷ କଥାଚିତ୍ର ରୁମ୍କୁ ଛୁମାନା। ଗୀତଟି ଗାଇଛନ୍ତି ବିଷ୍ଣୁମୋହନ କବି ଏବଂ ସୋହିନୀ ମିଶ୍ରା।